ଆକାଶବାଣୀ ପୁରୀ ଆଜି ଶୁକ୍ରବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 22 ଦିନ ଇଂରାଜୀ 2026 ମସିହା ଜୁନ୍ ମାସ 12 ତାରିଖ ବର୍ତ୍ତମାନ ସକାଳ 5:56 48 ସେକେଣ୍ଡ ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ହାର୍ଦ୍ଦିକ ଆମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 FM ଯୋଗେ।

ଆକାଶବାଣୀପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ସରଦା ବରଦା ଦୁର୍ଗେ ମା ସିଂହ ବାହିନୀ ଗିରିଜା ତନୟା ନମ ଗୋଲକ ବାସିନୀ। ଏହି ଗୀତଟିକୁ ଯୁଗଳ କଣ୍ଠରେ ଗାଇ ଶୁଣାଇଛନ୍ତି ସବୀର କୁମାର ଦାସ ଏବଂ ସସ୍ମିତା ମହାପାତ୍ର। ଗୀତ ରଚନା ଶୁଭ ନାରାୟଣ ସ୍ୱାଇଁ।

ହେନଇ କଲ୍ୟାଣକାରିଣୀ କଳ୍ପଲତେ। ଏଇ ଗୀତଟିକୁ କଣ୍ଠରେ ସଜାଇଛନ୍ତି ନନ୍ଦିତା ଭଞ୍ଜ। ଗୀତିକାର ହେଲେ ଗୁରୁକୃଷ୍ଣ ଗୋସ୍ୱାମୀ।

ଦେଖ ପାହାନ୍ତିଆ ଜହ୍ନ ଯାଏ ଘର ହେ, ଦେଖ ପାହାନ୍ତିଆ ଜହ୍ନ ଯାଏ ଘର ହେ, ଶୁଭ ଅନୁକୂଳେ ଘରୁ ବାହାର ହେ, ହେ ମାଲିକେ ଫିଟିଲାଣି ସିଂହ ଦୁଆର। ଏଇ ଗୀତଟିରେ କଣ୍ଠଦାନ କରିଛନ୍ତି ଲକ୍ଷ୍ମୀକାନ୍ତ ପାଲିତ, ନରେନ୍ଦ୍ର ବେହେରାଙ୍କ ଗୀତ ରଚନାରୁ।

ମା ପରମ ଶୁଭଙ୍କରୀ ସର୍ବଶୁଭକାରିଣୀ ଦନୁଜ ଦଳିନୀ ଶ୍ୟାମା ମହାଶକ୍ତି ଦାୟିନୀ ତୃପ୍ତିଦାସଙ୍କ କଣ୍ଠରେ ନିମାଇ ମହା କ୍ଷମା କରିବେ ନିମାଇ ବାନାର୍ଜୀଙ୍କ ଗୀତ ରଚନା ଶୁଣିବା ତୃପ୍ତିଦାସଙ୍କ କଣ୍ଠରେ।

ପ୍ରଚାର କଲୁ ଆରାଧନା କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ଶୁଣନ୍ତୁ ଅନଚିନ୍ତା ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସାଧାରଣତଃ ଦୁଇ ପ୍ରକାର ମନୁଷ୍ୟ ଦେଖାଯାଆନ୍ତି, ଆସ୍ତିକ ଓ ନାସ୍ତିକ। ଆସ୍ତିକ ଏ ସଂସାରରେ ଭଗବାନଙ୍କର ଅସ୍ତିତ୍ୱ ବା ସ୍ଥିତିକୁ ସ୍ୱୀକାର କରି ନିଜର କର୍ମମୟ ଜୀବନଯାପନ କରେ, କିନ୍ତୁ ନାସ୍ତିକ ଏହାକୁ ସହଜରେ ସ୍ୱୀକାର କରେ ନାହିଁ। ସେ ନିଜ ବାହୁବଳ ଉପରେ ବିଶ୍ୱାସ କରି ଖାଇପି ଆନନ୍ଦରେ ସୁଖ ଉପଭୋଗ କରିଥାଏ। ନାସ୍ତିକମାନେ ଚାର୍ବାଙ୍କର ବାଣୀ ଦ୍ୱାରା ପ୍ରଚୋଦିତ ହୋଇ ଯଥା ଯାବତ୍ ଜୀବେତ୍ ସୁଖଂ ଜୀବେତ୍, ଋଣଂ କୃତ୍ୱା ଘୃତଂ ପିବେତ୍, ଭସ୍ମୀଭୂତସ୍ୟ ଶରୀର କିଂ ପୁନରାଗମନ। ଏହି ଶ୍ଳୋକଟିର ନିର୍ଯାସ ହେଲା, ଥରେ ଶରୀର ଭସ୍ମୀଭୂତ ହୋଇଗଲା ପରେ ପୁନର୍ଗମନ ହୁଏ ନାହିଁ, ତେଣୁ ଋଣ କରିକିନି ମଧ୍ୟ ଆନନ୍ଦରେ ଜୀବନକୁ ଉପଭୋଗ କରିଦେବା। ଗୋଟିଏ ସାଧାରଣ ବସ୍ତୁ ନିର୍ମାଣ କରିବା ପାଇଁ ଯଦି ଜଣେ ନିର୍ମାଣକର୍ତ୍ତା ଅଛନ୍ତି, ଏ ସୁନ୍ଦର ସୃଷ୍ଟିର ଜଣେ ସ୍ରଷ୍ଟା ମଧ୍ୟ ଥିବେ। ନାସ୍ତିକଙ୍କର ଭଗବାନଙ୍କର ଅସ୍ତିତ୍ୱକୁ ସ୍ୱୀକାର କରିବା ନ କରିବା ଉପରେ ଭଗବାନଙ୍କର ଉପସ୍ଥିତି ନିର୍ଭର କରେ ନାହିଁ। ଏ ପୃଥିବୀରେ ସମଗ୍ର ମାନବ ସମାଜ ଓ ସବୁ ଧର୍ମରେ ସେହି ରହସ୍ୟମୟ ଆନନ୍ଦ ସ୍ୱରୂପ ଭଗବାନ ବା ଈଶ୍ୱରଙ୍କ ଉପରେ ଆସ୍ଥା ରହିଥାଏ। ଆମ ଜୀବନରେ ସମସ୍ତ କର୍ମ ଯଦି ଭଗବତ ନିବେଦିତ ବା ସମର୍ପିତ ହୁଏ, ତାହା ଆମ୍ଭମାନଙ୍କୁ ଅସୀମ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରକାର ବିପତ୍ତିରୁ ରକ୍ଷା କରିଥାଏ। ସେ ପ୍ରକାର କର୍ମରେ କର୍ତ୍ତୃତ୍ୱ ଓ ଭର୍ତ୍ତୃତ୍ୱ ଭାବ ନଥିବାରୁ ଅହଂକାରର ବିନାଶ ହୋଇଥାଏ, ଯାହାକି ବ୍ୟକ୍ତିର ଆଧ୍ୟାତ୍ମିକ ମାର୍ଗରେ ଏକ ପରମ ଶତ୍ରୁ। ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ ଅନୁରୂପ ଉପଦେଶ କର୍ମସନ୍ୟାସ ଯୋଗ ମାଧ୍ୟମରେ ବୁଝାଇ କର୍ମରେ ପ୍ରଚୋଦିତ ନ ହେବା ପାଇଁ କହିଛନ୍ତି। ଶେଷ ଅଧ୍ୟାୟରେ ଅନ୍ତିମ ଶ୍ଳୋକରେ ମାଂ ଏକ ଶରଣଂ ବ୍ରଜ ପ୍ରତିଶ୍ରୁତି ଭଗବତ ଶରଣାଗତ ପ୍ରତି ପ୍ରାଧାନ୍ୟ ଦେଇ ଏହିପରି ଭଗବାନଙ୍କୁ ସବୁ ସମୟରେ ସ୍ମରଣ ରଖିବା ଓ ଆତ୍ମନିବେଦନର ପ୍ରସଙ୍ଗ ସନ୍ଥ ତୁଳସୀଦାସଙ୍କ ରଚିତ ମାନସର ସୁନ୍ଦରାକାଣ୍ଡରେ ମଧ୍ୟ ବର୍ଣ୍ଣିତ ହୋଇଅଛି। କଥାଟି ହେଉଛି, ହନୁମାନଜୀ ବହୁ କଷ୍ଟସାଧ୍ୟ ଯାତ୍ରାର ସଫଳ ହୋଇ ଯେତେବେଳେ ମା' ସୀତାଙ୍କର ସନ୍ଦେଶ ରାମଚନ୍ଦ୍ରଙ୍କୁ ଦେଇଛନ୍ତି, ସେ ଅତ୍ୟନ୍ତ ଉତ୍ଫୁଲ୍ଲ ସହିତ ହନୁମାନଙ୍କୁ ପ୍ରଶଂସା କରି କହିଛନ୍ତି, ହେ ହନୁମାନ, ଦେବତା ନର ମୁନି ତନୁଧାରୀଙ୍କ ମଧ୍ୟରେ ତୁମ ପରି ଉପକାରୀ ଅନ୍ୟ କେହି ନାହାନ୍ତି, ତୁମର ଏହି ଉପକାର ଋଣ ମୁଁ ଶୁଝିପାରିବି ନାହିଁ। ପ୍ରଭୁଙ୍କର ବିଚ୍ଛେଦରେ ସୀତାଙ୍କର ଗୋଟିଏ ଗୋଟିଏ ନିମିଷ ଗୋଟିଏ ଗୋଟିଏ କଳ୍ପ ପରି ଲାଗୁଛି। ଅଶୋକ ବନରେ ଶ୍ରୀରାମଙ୍କ ନାମ ସ୍ମରଣ କରି ରହିଛନ୍ତି। କଥା ଆଳାପରେ ହନୁମାନ ଶ୍ରୀରାମଚନ୍ଦ୍ରଙ୍କୁ କହିଛନ୍ତି, ଆପଣଙ୍କର ମନୋବାକ୍ୟରେ ମୁଁ ହିଁ ଆପଣଙ୍କୁ ପତି ବୋଲି ଗ୍ରହଣ କରିଛି, ଯେ ମୋତେ ହିଁ ଆଶ୍ରୟ କରିଛି ତା ଉପରେ ସ୍ୱପ୍ନରେ ସୁଦ୍ଧା ବିପତ୍ତି ଆସିପାରେ ନାହିଁ। ହନୁମାନ ପ୍ରତ୍ୟୁତ୍ତରେ କହିଛନ୍ତି, ଆପଣଙ୍କ ନାମକୁ ବିସ୍ମରଣ କରିବା ହିଁ ବିପତ୍ତି। ଏହି ପ୍ରସଙ୍ଗରୁ ଜଣାଯାଏ, ପ୍ରଭୁଙ୍କର ନାମ ସ୍ମରଣ ଓ ଧାରଣ କରିବା ଦ୍ୱାରା ଆମ୍ଭେମାନେ ତ୍ରିତାପରୁ ମୁକ୍ତି ଲାଭ କରି ଆନନ୍ଦ ସ୍ୱରୂପ ହୋଇଯିବା। ଜୀବନର ଯାତ୍ରା ପଥରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ତଥା ବାଧାବିଘ୍ନକୁ ଅନାୟାସରେ ଅତିକ୍ରମ କରିଯିବା। ଭଗବାନଙ୍କ ନାମ ସ୍ମରଣ ଦ୍ୱାରା ମନୁଷ୍ୟ ସରଳ, ସହଜ ଓ ସୁବୋଧ ହୋଇଥାଏ। ମନୁଷ୍ୟ ଜୀବନରେ ସବୁଠାରୁ ବଡ଼ ଶତ୍ରୁ ଷଡ଼ ରିପୁ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଧୀରେ ଧୀରେ ଦୂରେଇ ଯାଇ ଏକ ଦିବ୍ୟ ଜୀବନଯାପନ କରିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ। ଆଜିର ବିଷୟ ଅନୁରାଗୀ ମାନବ ଥରଟିଏ ଏହି ପ୍ରକାର ଚେତନାରେ ନିଜକୁ ଅନୁପ୍ରାଣିତ କରିପାରିଲେ ମାନବ ଜନ୍ମ ଧନ୍ୟ ହୋଇଯିବ।

0: ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ନୃସିଂହ ଚରଣ ମଲ୍ଲିକ।
1: ପ୍ରଚାର କଲୁ ଅନୁଚିନ୍ତା ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ଶ୍ରୀରାମଚରିତ ମାନସର 104ତମ ଅଧ୍ୟାୟ। କଣ୍ଠଶିଳ୍ପୀ ରହିଛନ୍ତି ଏ ହରିହରନ୍।
2: एपिसोड 104 104।

ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 ଏଫ୍ଏମ୍ରେ ପ୍ରଚାର କରୁଛୁ ଏକ ଓଡ଼ିଆ ଭକ୍ତିଗୀତ ଶୈଳଭାମାଙ୍କ କଣ୍ଠରେ ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ।

ଅଲେଖ ବିଶ୍ୱାଳଙ୍କ ଗୀତ ରଚନାରୁ ଗାଇ ଶୁଣାଇଥିଲେ ଶୈଳଭମା। ଏହି ଭଜନଟିକୁ ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଟିକେ ପରେ।

ଦିନ 10ଟାରେ ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମ, 11ଟାରେ ଶୁଣିପାରିବେ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ କାର୍ଯ୍ୟକ୍ରମ। ଅପରାହ୍ନ 5ଟାରେ ଶୁଣିପାରିବେ ଏନ୍ସିଇଆର୍ଟିର 1295ତମ ଅଧ୍ୟାୟ। 5ଟା ବାଜି ମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, ଓଡ଼ିଆ ଆଲବମ୍ ଗୀତ କାର୍ଯ୍ୟକ୍ରମ ଶୁଣିପାରିବେ ସନ୍ଧ୍ୟା 6:20। 7ଟାରେ ଶୁଣିପାରିବେ ଓଡ଼ିଆ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। 7:25 ଶୁଣିପାରିବେ ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିବେ ନୟାଗଡ଼ ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ହାଲଚାଲ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 7:30। ବିଷୟବସ୍ତୁ ରହିଛି ଆଖୁ ଫସଲର ପରବର୍ତ୍ତୀ ଯତ୍ନ। ଆଲୋଚକ ଅଛନ୍ତି ଓୟୁଏଟି ଭୁବନେଶ୍ୱରର ଆଖୁ ଗବେଷଣା କେନ୍ଦ୍ରର ମୁଖ୍ୟ ଡକ୍ଟର ପ୍ରମୋଦ କୁମାର। ରାତି 8ଟାରେ ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। 10ଟାରେ ଶୁଣିପାରିବେ ସରକାରଙ୍କର 12ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନାମୂଳକ କାର୍ଯ୍ୟକ୍ରମ। ବିଷୟବସ୍ତୁ ରହିଛି ଜନ ବିଶ୍ୱାସ, ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:30। କାର୍ଯ୍ୟକ୍ରମ ସୂଚନା ଏଇଠି ଶେଷ ହେଲା।

ବନସ୍ତି ଡାକିଲା ଗଜ ଗାଁଠୁ ସହରେ ରଜ ମଉଜ ରଜ ଦୋଳି ମା ମାନଙ୍କ ହାତ ତିଆରି ପିଠା ପସରା ମିଠା ପାନର ନିଆରା ସ୍ୱାଦ ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସଏଚଜି ମା ମାନଙ୍କ ହାତ ତିଆରି ଆରିସା କାକରା ମଣ୍ଡା ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। ଜୁନ 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦ ନଗରଠୁ ନେଇ ଏସ ପ୍ଲାନେଟ ଇନ୍ଫୋସିଟି ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସରକାରଙ୍କ କାର୍ଯ୍ୟକାଳକୁ 2 ବର୍ଷ ପୂରଣ ହୋଇଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଲୋକସେବା ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛନ୍ତି। ପୂର୍ବାହ୍ନରେ ହେବାକୁ ଥିବା ସମ୍ମିଳନୀରେ ଶ୍ରୀ ମାଝୀ ସରକାରଙ୍କ 2 ବର୍ଷର ସଫଳତା ଏବଂ ଭବିଷ୍ୟତ ରୂପରେଖ ବିଷୟରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୋ ପ୍ରଦର୍ଶନୀ ପଡ଼ିଆରୁ ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା,

0: ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା, ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଓଡ଼ିଶା ସରକାର 2025-26 ଆର୍ଥିକ ବର୍ଷରେ 7.9% ବିକାଶ ହାର ହାସଲ କରି ନୀତି ଆୟୋଗର ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କ 2026 ଦେଶରେ ଶୀର୍ଷସ୍ଥାନ ବଜାୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚଣ ମାଝୀ କହିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର 11 ପରିଚାଳନା ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସଶକ୍ତ ନାଗରିକ, ଦକ୍ଷ ଯୁବପିଢ଼ି, ସୁସ୍ଥ ପରିବାର ଏବଂ ଶିକ୍ଷିତ ଶିଶୁମାନଙ୍କ ମାଧ୍ୟମରେ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ହୋଇପାରିବ। ରାଜ୍ୟରେ ଆଗାମୀ ଦିନରେ ଜାତୀୟ ଏଆଇ ମିଶନ ଅଧୀନରେ ପ୍ରତି ଶିଶୁଙ୍କ ଶିକ୍ଷା ଓ ବିକାଶ ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ରଜ ପର୍ବ ଅବସରରେ ରାଜ୍ୟର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ପ୍ରସାର ସହ ମହିଳା ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ପିଠା ଅନ୍ ହ୍ୱିଲ୍ସ କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍ତି। ଏଥିରେ 6 ଗାଡ଼ି ଭୁବନେଶ୍ୱର ପ୍ରମୁଖ ସ୍ଥାନରେ ଜନସାଧାରଣଙ୍କୁ ପାରମ୍ପରିକ ପିଠା ସହ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବ। ଭବିଷ୍ୟତ ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବାର ଉତ୍ତରଦାୟିତ୍ୱ ସମସ୍ତଙ୍କୁ ନେବାକୁ ପଡ଼ିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ପେଣ୍ଡାଣୀ ସ୍ନାତକ ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଗଛ ଓ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ଓ ପ୍ରଶାସନକୁ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ସଡ଼କ ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ସଡ଼କ ସୁରକ୍ଷା କମିଟି ବୈଠକରେ ଆଲୋଚନା ହୋଇଛି। ଜିଲ୍ଲାପାଳ ଭି କାର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ବୈଠକରେ ସଡ଼କ ଦୁର୍ଘଟଣା ଘଟିବାର 48 ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ ଜିଲ୍ଲା ବନ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ସମଗ୍ର ଶିକ୍ଷା ଯୋଜନା ସମ୍ପର୍କିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। 32 ବିଦ୍ୟାଳୟର ସାମାଜିକ ସମୀକ୍ଷା କରାଯାଇ ପାନୀୟ ଜଳ, ଶ୍ରେଣୀଗୃହ ଅଭାବ ଓ ମଧ୍ୟାହ୍ନ ଭୋଜନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ସ୍ୱଚ୍ଛ ଓ ଖାଦ୍ୟର ଗୁଣବତ୍ତା ପାଇଁ ଶ୍ରେଷ୍ଠ ବିଦ୍ୟାଳୟଗୁଡ଼ିକୁ ପୁରସ୍କୃତ କରାଯାଇଥିଲା। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ାର ମିଳିତ ଆନୁକୂଲ୍ୟରେ ଅମ୍ଳାନ କାର୍ଯ୍ୟକ୍ରମରେ ଭର୍ଚୁଆଲ୍ ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 6,132 ଅଧିକ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ରଜ ପର୍ବ ଉପଲକ୍ଷେ ଆସନ୍ତା 15 ସୋମବାର ଦିନ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଖୋଲା ରହିବ। ସୋମବାର ପରିବର୍ତ୍ତେ ମଙ୍ଗଳବାର ନନ୍ଦନକାନନ ବନ୍ଦ ରହିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଶିଶୁ ନିର୍ଯାତନା ରୋକିବା ଏବଂ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହେଉଛି। ଶିଶୁଙ୍କୁ ତାଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ତାଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଜୁନ୍ ମାସ 12 ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ରେଡ୍ କାର୍ଡ, ପିଲାମାନଙ୍କ ପାଇଁ ସୁରକ୍ଷିତ ଖେଳ, ବୟସ୍କଙ୍କ ପାଇଁ ସମ୍ମାନଜନକ କାର୍ଯ୍ୟ। କଟକ ଭଦ୍ରକ କଟକ ମେମୁ ଟ୍ରେନ୍ ସେବା ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ କରିବ। ଖୋର୍ଦ୍ଧା ରୋଡ୍ ଡିଭିଜନ ଅଧୀନରେ ଥିବା ଧାନମଣ୍ଡଳ କପିଳାସ ରୋଡ୍ ସେକ୍ସନ୍ରେ ପୋଲ ନିର୍ମାଣ କାର୍ଯ୍ୟ ପାଇଁ ମେମୁ ଟ୍ରେନ୍ ସେବାଗୁଡ଼ିକୁ ସାମୟିକ ଭାବେ ବାତିଲ କରାଯାଇଥିଲା। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3 ମଧ୍ୟରେ ରାଜ୍ୟକୁ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ଆହୁରି ହ୍ରାସ ପାଇବ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବା ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଗତକାଲି 10 ସ୍ଥାନରେ ତାପମାତ୍ରା 40 ଉପରେ ରହିଥିବା ବେଳେ ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 42.5 ସେଲସିୟସ୍ ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଶ୍ରବଣ ଦୋଷ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଶ୍ୱିନୀ କୁମାର ଦାସ।
2: ମାନବ ଶରୀରରେ ଈଶ୍ୱର ପ୍ରଦତ୍ତ ପଞ୍ଚେନ୍ଦ୍ରିୟ ମଧ୍ୟରୁ କର୍ଣ୍ଣ ବା ଶ୍ରବଣ ଇନ୍ଦ୍ରିୟ ଅନ୍ୟତମ। କର୍ଣ୍ଣ ମଣିଷକୁ ଶୁଣିବାରେ ସାହାଯ୍ୟ କରେ। କର୍ଣ୍ଣ ମୁଖ୍ୟତଃ 3 ବିଭକ୍ତ, ଯଥା ବାହ୍ୟକର୍ଣ୍ଣ, ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣ। ବାହ୍ୟକର୍ଣ୍ଣ ଓ ମଧ୍ୟକର୍ଣ୍ଣ ମଧ୍ୟରେ କର୍ଣ୍ଣ ପଟହ ରହିଥାଏ। ଏହି 3 ଭାଗ ମଧ୍ୟରୁ ଯେକୌଣସି ଗୋଟିଏ ବା ଅଧିକ ଭାଗରେ ଅସୁବିଧା ହେଲେ ଶ୍ରବଣ ଦୋଷ ଦେଖାଯାଏ। ଠିକ୍ ଭାବରେ ନ ଶୁଣିବା କିମ୍ବା ବିଲକୁଲ ନ ଶୁଣିବାକୁ ବଧିର ଦୋଷ କୁହାଯାଏ।

0: ଦୋଷ ନବଜନ୍ମିତ ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କଠାରେ ଦେଖାଯାଏ। ଦି ମେଡିକାଲ ରିସର୍ଚ୍ଚ କାଉନସିଲ୍ର ଇନଷ୍ଟିଚ୍ୟୁଟ୍ ଅଫ୍ ହିୟରିଂ ରିସର୍ଚ୍ଚ ଅନୁସାରେ ପ୍ରାୟତଃ ପ୍ରତି ପାଞ୍ଚ ଜଣରେ ଜଣଙ୍କର ବଧିର ଦୋଷ ଦେଖାଯାଇଥାଏ। ଶ୍ରବଣ ଦୋଷ ଜନ୍ମଗତ କିମ୍ବା ଜନ୍ମ ପରେ ହୋଇଥାଏ। ଜନ୍ମଗତ ଶ୍ରବଣ ଦୋଷ ନବଜନ୍ମିତ ଶିଶୁକୁ ମାଆର ଗର୍ଭାବସ୍ଥାରୁ ହୋଇଥାଏ ଏବଂ ଏହା ସାଧାରଣତଃ ସ୍ନାୟୁଜନିତ ହୋଇଥାଏ। ଏହା କାରଣ ଗୁଡ଼ିକ ହେଲା ଜନ୍ମ ପୂର୍ବରୁ ମାଆକୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଯେପରି ମାଆକୁ ଜଣ୍ଡିସ୍, ମମ୍ସ, ମିଜିଲ୍ସ, ରୁବେଲା, ଏଡ୍ସ ଇତ୍ୟାଦି ହେଲେ। ଜନ୍ମ ସମୟରେ ବ୍ରିଜ୍ ଡେଲିଭରି, ସିଜେରିଆନ୍ ସେକ୍ସନ୍, ଫୋର୍ସେପ୍ସ ଡେଲିଭରି ହୋଇଥିଲେ ଓ ପିଲାର ଲୋ ବାର୍ଥ ୱେଟ୍ ଥିଲେ। ଜନ୍ମ ପରେ ଦେଖାଯାଉଥିବା ଶ୍ରବଣ ଦୋଷକୁ ତିନି ଭାଗରେ ବିଭକ୍ତ କରାଯାଇଛି, ଯଥା କଣ୍ଡକ୍ଟିଭ୍ ଡେଫନେସ୍, ଯାହା ଶବ୍ଦର ଗତି ବାଧା ସୃଷ୍ଟି ଦ୍ୱାରା ହୋଇଥାଏ। ସେନ୍ସରୀ ନ୍ୟୁରାଲ୍ ଡେଫନେସ୍, ଯାହା ଅନ୍ତଃକରଣ ସ୍ନାୟୁ ପ୍ରଭାବିତ ହେଲେ ହୋଇଥାଏ। ଏବଂ ଅନ୍ୟଟି ହେଲା ମିସ୍ ଡେଫନେସ୍। କଣ୍ଡକ୍ଟିଭ୍ ଡେଫନେସ୍ର କାରଣ ଗୁଡ଼ିକ ହେଲା ବାହ୍ୟକର୍ଣ୍ଣ ଜନ୍ମରୁ ନଥିବା, ବାହ୍ୟକର୍ଣ୍ଣରେ ମଇଳା ଜମା ହେବା ଓ କାନ ପାଚି ପର୍ଦ୍ଦାରେ ଛିଦ୍ର ହେଲେ କିମ୍ବା କର୍ଣ୍ଣରେ ଥିବା ସୂକ୍ଷ୍ମ ଅସ୍ଥିଗୁଡ଼ିକର ସମସ୍ୟା ଦେଖାଗଲେ କଣ୍ଡକ୍ଟିଭ୍ ଡେଫନେସ୍ ହୁଏ। ସେନ୍ସର ନ୍ୟୁରାଲ୍ ଡେଫନେସ୍ ସାଧାରଣତଃ ଅନ୍ତଃକର୍ଣ୍ଣର ସମସ୍ୟା ଦ୍ୱାରା ହୋଇଥାଏ। ମୁଖ୍ୟ କାରଣ ଗୁଡ଼ିକ ହେଲା ଦୁର୍ବଳ ସ୍ନାୟୁତନ୍ତ୍ର, ଯାହାଦ୍ୱାରା ପରିବେଶରେ ହେଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ମସ୍ତିଷ୍କ ପର୍ଯ୍ୟନ୍ତ ଠିକ୍ ଭାବରେ ପହଞ୍ଚିପାରେ ନା। ଏହି ସମସ୍ୟା ସାଧାରଣତଃ ନବଜନ୍ମ ଶିଶୁ ଏବଂ ବୟସ୍କ ଲୋକ, ଯାହାକୁ 60 ବର୍ଷ ଉର୍ଦ୍ଧ୍ୱ ହୋଇଥାଏ, ସେମାନଙ୍କଠାରେ ପରିଲକ୍ଷିତ ହୁଏ। ବାହ୍ୟ ଓ ମଧ୍ୟକର୍ଣ୍ଣ ଓ ଅନ୍ତଃକର୍ଣ୍ଣର ଅସୁବିଧା ହେଲେ ମିସ୍ଡ ହିୟରିଂ ଲସ୍ ହୋଇଥାଏ, ଯାହାର କାରଣ ଗୁଡ଼ିକ ହେଲା ଦୀର୍ଘ ସମୟ କାନ ପାଚିବା କିମ୍ବା ପାଣି ବାହାରିବା ଓ କର୍ଣ୍ଣରେ ମଧ୍ୟ ଥିବା ସୂକ୍ଷ୍ମ ଅସ୍ଥି ମଧ୍ୟରେ ପାର୍ଥକ୍ୟ ସୃଷ୍ଟି ହେବା। ଏକ ନିର୍ଦ୍ଦିଷ୍ଟ ବୟସ ସୀମା ପରେ ଶ୍ରବଣ ନିମନ୍ତେ ସହାୟକ ହେଉଥିବା ସ୍ନାୟୁ ଦୁର୍ବଳ ହୋଇ ବଧିର ଦୋଷ ସୃଷ୍ଟି ହୁଏ। ଦୈନନ୍ଦିନ ଜୀବନରେ ଶ୍ରବଣ ଶକ୍ତି ହ୍ରାସର ମୁଖ୍ୟ କାରଣ ହେଉଛି ନଏଜ୍ ବା ଅଦରକାରୀ ଭାରୀ ଶବ୍ଦ, ଯେମିତିକି ଟ୍ରାଫିକ୍ ନଏଜ୍, ଲାଉଡ୍ ମ୍ୟୁଜିକ୍, ଇଣ୍ଡଷ୍ଟ୍ରିଆଲ ନଏଜ୍ ଏକ୍ସପୋଜର ଇତ୍ୟାଦି, ତୋପ ବା ଏକ୍ସପ୍ଲୋଜନ୍ ଦ୍ୱାରା ଓ କାନରେ ଚାପୁଡ଼ା ମାରିବା ଇତ୍ୟାଦି। କାନରେ ହେଡ଼ଫୋନ୍ ବା ଇୟରଫୋନ୍ ଦେଇ ଗୀତ ଶୁଣିବା ଓ ମୋବାଇଲ୍ ଫୋନ୍ରେ ଘଣ୍ଟା ଘଣ୍ଟା ଧରି କଥା ହେବା ଆଜିକାଲି ଯୁବପିଢ଼ିର ଏକ ଫ୍ୟାସନ୍ ହୋଇଗଲାଣି, କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ଅଭ୍ୟାସରେ ପରିଣତ ହେଲେ ଶ୍ରବଣ ଶକ୍ତି ପ୍ରଭାବିତ ହୋଇଥାଏ। ଇୟରଫୋନ୍ରୁ ନିର୍ଗତ ଉଚ୍ଚଧ୍ୱନି କର୍ଣ୍ଣର ଶ୍ରବଣ ଶକ୍ତିକୁ ନଷ୍ଟ କରେ। ଶ୍ରବଣ ସମସ୍ୟା ଯୋଗୁଁ ଶିଶୁମାନେ ଆଦୌ କଥା କହିପାରନ୍ତି ନାହିଁ କିମ୍ବା ବିଳମ୍ବରେ କଥା କହିଥାନ୍ତି, ଯଦ୍ୱାରା ସେମାନେ ବୟସ ଅନୁପାତରେ କଥାବାର୍ତ୍ତା ଶିଖିପାରନ୍ତି ନାହିଁ। ଶ୍ରବଣ ଦୋଷ ଥିବା ଲୋକମାନେ ଅନ୍ୟ ଲୋକ ସହିତ କଥାବାର୍ତ୍ତା କରିପାରନ୍ତି ନାହିଁ, ଯଦ୍ୱାରା ସେମାନେ ବିଷାଦଗ୍ରସ୍ତ ହେବା ସହିତ ଏକ ସାଧାରଣ ସାମାଜିକ ଜୀବନ ଅତିବାହିତ କରିପାରନ୍ତି ନାହିଁ। ଶ୍ରବଣ ଦୋଷର ସମାଧାନ ଅଧିକାଂଶ କ୍ଷେତ୍ରରେ ଅସ୍ତ୍ରୋପଚାର ଦ୍ୱାରା ହୋଇପାରେ। ଆଜିକାଲି ଅତ୍ୟାଧୁନିକ କକ୍ଲିୟର ଇମ୍ପ୍ଲାଣ୍ଟ ପ୍ରଭୃତି ଅସ୍ତ୍ରୋପଚାର ଦ୍ୱାରା ବଧିର ଦୋଷ ଦୂର କରାଯାଇପାରୁଛି। କର୍ଣ୍ଣର ଉପଯୁକ୍ତ ଯତ୍ନ ଦ୍ୱାରା ବଧିର ଦୋଷର ପ୍ରତିକାର କରିହେବ, ଯଥା କାନରେ କାଠି, ପାଣି, ତେଲ ଇତ୍ୟାଦି ନ ପୂରିବା, ସମୟ ଅନୁସାରେ କାନକୁ ପରିଷ୍କାର କରିବା, ଭାରି ଶବ୍ଦ ମଧ୍ୟରେ କାର୍ଯ୍ୟ କରୁଥିଲେ ହିୟରିଂ ପ୍ରୋଟେକ୍ସନ୍ ଡିଭାଇସ୍ ବ୍ୟବହାର କରିବା ଓ ମୋବାଇଲ୍ ଫୋନ୍ର ଦୁରୁପଯୋଗ ନ କରିବା ଇତ୍ୟାଦି।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଶ୍ରବଣ ଦୋଷ, ଆଲୋଚନା କଲେ ଡାକ୍ତର ଅଶ୍ୱିନୀ କୁମାର ଦାସ।

0: ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର

0: ସାଂସ୍କୃତିକ ବିବିଧତା ଓ ବିକାଶମୂଳକ ପଦକ୍ଷେପ ଭାରତକୁ ଅନୁଭବ କରିବାର ସୁଯୋଗ ଦେଇଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ବିଭିନ୍ନ ରାଜ୍ୟର ଛାତ୍ରଛାତ୍ରୀମାନଙ୍କ ସହ ମତ ବିନିମୟ କରିବା ଦ୍ୱାରା ଏକ ଭାରତ ଶ୍ରେଷ୍ଠ ଭାରତ ଭାବନା ସୁଦୃଢ଼ ହେଉଛି। ଏହି ଅବସରରେ ଦେଶର ବିକାଶରେ ଯୁବଶକ୍ତିର ଭୂମିକା ଉପରେ ଗୁରୁତ୍ୱାରୋପ କରିବା ସହ ଜାତୀୟ ଶିକ୍ଷାନୀତି 2020 ଅଧୀନରେ ସୃଷ୍ଟି ହୋଇଥିବା ସୁଯୋଗର ସଦୁପଯୋଗ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଜାତୀୟ ଇ ଶାସନ ପୁରସ୍କାର 2026 ପାଇଁ ପଞ୍ଚାୟତିରାଜ ସମ୍ବନ୍ଧୀୟ 4 ପଦକ୍ଷେପକୁ ଚୟନ କରିଛି। ଏଥିରେ ଡିଜିଟାଲ ଶାସନ ଜନମୁଖୀ ସେବା ପ୍ରଦାନରେ ଗ୍ରାମ ପଞ୍ଚାୟତଗୁଡ଼ିକର ବର୍ଦ୍ଧିତ ଭୂମିକାକୁ ବିଚାରକୁ ନିଆଯାଇଛି। ସୂଚନା ଅନୁଯାୟୀ ଡିଜିଟାଲ ପ୍ଲାଟଫର୍ମରେ ତଥ୍ୟ ବିଶ୍ଳେଷଣର ବ୍ୟବହାର ମାଧ୍ୟମରେ ଡିଜିଟାଲ ରୂପାନ୍ତର ବର୍ଗରେ ପଞ୍ଚାୟତ ଆଡ଼ଭାନ୍ସମେଣ୍ଟ ଇଣ୍ଡେକ୍ସକୁ ସ୍ୱର୍ଣ୍ଣ ପୁରସ୍କାର ମିଳିଛି। ସେହିପରି ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କାଦେପୁର ଗ୍ରାମ ପଞ୍ଚାୟତ ସ୍ୱର୍ଣ୍ଣ ଏବଂ ତ୍ରିପୁରାର ପଶ୍ଚିମ ତ୍ରିପୁରା ଜିଲ୍ଲାର ବିଜୟନଗର ଗ୍ରାମ ପଞ୍ଚାୟତ ରୌପ୍ୟ ପୁରସ୍କାର ହାସଲ କରିଛି। ଗ୍ରାମ ପଞ୍ଚାୟତଗୁଡ଼ିକ ଦ୍ୱାରା ସେବା ପ୍ରଦାନକୁ ଅଧିକ ସୁଦୃଢ଼ ଏବଂ ବ୍ୟାପକ କରିବା ଦିଗରେ ଏହି ପୁରସ୍କାର ପ୍ରଦାନ କରାଯାଉଛି। ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲା ପରିଷଦର ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଇ ଆରୋଗ୍ୟ ଧମନୀ ପଦକ୍ଷେପ ପାଇଁ ଜିଲ୍ଲାସ୍ତରୀୟ ଇ ଶାସନ ବର୍ଗରେ ସ୍ୱର୍ଣ୍ଣ ପୁରସ୍କାର ପାଇଛି। ଆସନ୍ତା ମାସ 1-2 ରାଜସ୍ଥାନର ଜୟପୁରରେ ଆୟୋଜିତ ହେବାକୁ ଥିବା 29 ଜାତୀୟ ଇ ଶାସନ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯିବ। ସମ୍ମିଳନୀର ବିଷୟବସ୍ତୁ ରହିଛି, ବିକଶିତ ଭାରତ 2047, ଏଆଇ ସକ୍ଷମ, ତଥ୍ୟ ନିର୍ଭର ଏବଂ ସୁରକ୍ଷିତ ଡିଜିଟାଲ ଶାସନ। ଗତ 12 ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ବିଶ୍ୱାସ ବିକାଶ ଏବଂ ଜନକଲ୍ୟାଣର 12 ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ଦେଶର ବୈଦେଶିକ ନୀତିର ସଫଳତା ସମ୍ପର୍କରେ। ଗତ 12 ଭାରତ ନିଜର ପୁରୁଣା ସମ୍ପର୍କକୁ ସୁଦୃଢ଼ କରିବା ସହ ନୂତନ ବନ୍ଧୁ ରାଷ୍ଟ୍ରଙ୍କ ସହ ସମ୍ପର୍କ ସ୍ଥାପନ କରିଛି। ଇଣ୍ଡିଆ ଫାଷ୍ଟ ନୀତିକୁ ଆଧାର କରି ଭାରତର ବୈଦେଶିକ ନୀତିକୁ ନୂଆ ଦିଗ ମିଳିଛି। କୋଭିଡ୍ ମହାମାରୀ ସମୟରେ ଭ୍ୟାକ୍ସିନ୍ ମୈତ୍ରୀ କାର୍ଯ୍ୟକ୍ରମ ଭାରତର ମାନବିକ କୂଟନୀତିର ଏକ ଉଲ୍ଲେଖନୀୟ ଉଦାହରଣ ପାଲଟିଥିଲା। 2021 ଜାନୁଆରୀରୁ ଭାରତ 69 ଦେଶ ଓ 2 ଜାତିସଂଘ ସଂସ୍ଥାକୁ 30 ଅଧିକ ଟିକା ଯୋଗାଇ ଦେଇଥିଲା। ମାନବିକ ସହାୟତା ଓ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ମଧ୍ୟ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। 2025 ନଭେମ୍ବରରେ ଶ୍ରୀଲଙ୍କାର ପୂର୍ବ ଉପକୂଳରେ ସଂଗଠିତ ବାତ୍ୟା ଡିଟୁଆହ ବ୍ୟାପକ କ୍ଷୟକ୍ଷତି ଘଟାଇବା ପରେ ଭାରତ ଅପରେସନ୍ ସାଗରବନ୍ଧୁ ଅଧୀନରେ ରିଲିଫ୍ ଓ ଉଦ୍ଧାର ସହାୟତା ପ୍ରଦାନ କରିଥିଲା। ଭ୍ୟାକ୍ସିନ୍ ମୈତ୍ରୀ ଓ ଅପରେସନ୍ ସାଗରବନ୍ଧୁ ଭଳି ପଦକ୍ଷେପ ମାଧ୍ୟମରେ ଗତ 12 ଭାରତ ବିଶ୍ୱସ୍ତରରେ ଏକ ଦାୟିତ୍ୱବାନ ମାନବିକ ନେତୃତ୍ୱର ପରିଚୟ ଦେଇଛି। ବସୁଧୈବ କୁଟୁମ୍ବକମ୍ର ଆଦର୍ଶକୁ ଆଧାର କରି ଭାରତ ଆଞ୍ଚଳିକ ସହଯୋଗ ଏବଂ ମାନବିକ ସହାୟତା ପ୍ରତି ନିଜର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିଛି। ମେକ୍ସିକୋ ସିଟିରେ ଗତକାଲି ଭବ୍ୟ ଉଦ୍ଘାଟନୀ ସମାରୋହ ସହ ଫିଫା ବିଶ୍ୱକପ୍ 2026 ଶୁଭାରମ୍ଭ ହୋଇଛି। ଉଦ୍ଘାଟନୀ ମ୍ୟାଚ୍ରେ ସହ ଆୟୋଜକ ମେକ୍ସିକୋ ଆଜିଟିକା ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକାକୁ 2-0 ଗୋଲ୍ରେ ପରାସ୍ତ କରିଛି। ଏହି ଫିଫା ବିଶ୍ୱକପ୍ରେ କାନାଡ଼ା ମେକ୍ସିକୋ ଏବଂ ଯୁକ୍ତରାଷ୍ଟ୍ରରେ 48 ଦଳ 104 ମ୍ୟାଚ୍ ଖେଳିବେ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ର 10 ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମ ଥର ପାଇଁ ଏହି ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ତୁର୍କୀର ଆଣ୍ଟାଲ୍ୟାଠାରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ତୀରନ୍ଦାଜି ବିଶ୍ୱକପ୍ରେ ଭାରତର ରିକର୍ଭ ମିଶ୍ରିତ ଯୋଡ଼ି ବି ଧୀରଜ ଓ କୁମକୁମ ମୋହଦ ଫାଇନାଲରେ ପ୍ରବେଶ କରିବା ସହ ପଦକ ନିଶ୍ଚିତ କରିଛନ୍ତି। ଆସନ୍ତା 14 ଏହି ଯୋଡ଼ି କୋରିଆର ଅଲିମ୍ପିକ୍ ପଦକ ବିଜେତା କିମ୍ ଜେ ଡିଓକ୍ ଓ ପୂର୍ବତନ ବିଶ୍ୱ ଚମ୍ପିୟନ୍ ଓ ୟେଜିନ୍ଙ୍କ ସହ ମୁକାବିଲା କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଯୁଦ୍ଧ ପରିସ୍ଥିତିର କୂଟନୈତିକ ସମାଧାନ ପାଇଁ ଆନ୍ତର୍ଜାତିକ ସମୁଦାୟ ନିରନ୍ତର ପ୍ରୟାସ କରିବା ଆବଶ୍ୟକ, କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୋଧରେ ପ୍ରସ୍ତାବିତ ସାମରିକ ଆକ୍ରମଣ ଯୋଜନାକୁ ସ୍ଥଗିତ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି। ଓଡ଼ିଶା ବିଜେପି ସରକାରଙ୍କ 2 ପୂର୍ତ୍ତି ଅବସରରେ ଆଜି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ତୈଳବୀଜ ଚାଷୀମାନଙ୍କୁ କୃଷି ପରାମର୍ଶ ଯୋଗାଇବା ପାଇଁ ଆରମ୍ଭ ହେଲା ଅଏଲ୍ ସିଡ୍ କିଷାନ ମିତ୍ର। ମେକ୍ସିକୋରେ ଫିଫା ବିଶ୍ୱକପ୍ 2026 ଶୁଭାରମ୍ଭ ଏବଂ ଆଜିଠାରୁ ଆରମ୍ଭ ହେଉଛି ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ପ୍ରଜାର୍ଗଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ପୁରୀ ଆପଣମାନେ

0: କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM ପ୍ରଚାର କରୁଛୁ ପୁରୀ ପରିକ୍ରମା କାର୍ଯ୍ୟକ୍ରମ। ଉପସ୍ଥାପନାରେ ସୁସ୍ମିତା ଦାସ, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ଶୁଭ ସକାଳ ଶ୍ରୋତା ବନ୍ଧୁ, ପୁରୀ ପରିକ୍ରମାର ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଆଜି ଉପସ୍ଥାପନାରେ ମୁଁ ସୁସ୍ମିତା। ପୁରୀ କେବଳ ଏକ ସହର ନୁହେଁ, ଏହା ଆମର ଆସ୍ଥା, ଆଧ୍ୟାତ୍ମିକତା, ପରମ୍ପରା ଓ ସଂସ୍କୃତିର ଏକ ଜୀବନ୍ତ ପରିଚୟ। ଶ୍ରୋତାବନ୍ଧୁ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଶ୍ରୀକ୍ଷେତ୍ର ଭାବରେ ପରିଚିତ ଏହି ପବିତ୍ର ନଗରୀ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିଥାଏ। ଆକାଶ ଫାଟି ଯେତେବେଳେ ପୂର୍ବ ଦିଗନ୍ତରେ ସୂର୍ଯ୍ୟଙ୍କର ସୁନେଲି କିରଣ ଉଙ୍କି ମାରେ, ସେତେବେଳେ ଶ୍ରୀକ୍ଷେତ୍ର ପୁରୀର ସକାଳ ଏକ ନିଆରା ଅନୁଭୂତି ନେଇ ଆସେ। ସକାଳର ପ୍ରଥମ କିରଣ ଯେତେବେଳେ ମହୋଦଧିର ଢେଉ ତଟକୁ ସ୍ପର୍ଶ କରେ, ସେତେବେଳେ ଏ ସହର ଜାଗ୍ରତ ହୋଇଉଠେ ଗୋଟିଏ ନୂଆ ରୂପରେ। ବଡ଼ଦାଣ୍ଡରେ ଭକ୍ତମାନଙ୍କର ପଦଧ୍ୱନି

ଆକାଶ ଫାଟି ଯେତେବେଳେ ପୂର୍ବ ଦିଗନ୍ତରେ ସୂର୍ଯ୍ୟଙ୍କର ସୁନେଲି କିରଣ ଅଙ୍କି ମାରେ, ସେତେବେଳେ ଶ୍ରୀକ୍ଷେତ୍ର ପୁରୀର ସକାଳ ଏକ ନିଆରା ଅନୁଭୂତି ନେଇ ଆସେ। ସକାଳର ପ୍ରଥମ କିରଣ ଯେତେବେଳେ ମହୋଦଧିର ଢେଉ ତଟକୁ ସ୍ପର୍ଶ କରେ, ସେତେବେଳେ ଏ ସହର ଜାଗ୍ରତ ହୋଇଉଠେ ଗୋଟିଏ ନୂଆ ରୂପରେ। ବଡ଼ଦାଣ୍ଡରେ ଭକ୍ତମାନଙ୍କର ପଦଧ୍ୱନି, ଶ୍ରୀମନ୍ଦିରରେ ଘଣ୍ଟନାଦ, ସମୁଦ୍ରର ଗର୍ଜନ ମିଶି ସୃଷ୍ଟି କରନ୍ତି ଏକ ଅନନ୍ୟ ପରିବେଶ। ଆଉ ବେତାର ସ୍ୱରରୁ ଭାସି ଆସେ ଏକ ଅନନ୍ୟ ରାଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆପଣମାନେ ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ପ୍ରତ୍ୟେକ ମଣିଷର ହୃଦୟରେ ବାସ କରନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ପଥରେ ପଥରେ ପୁରୀର ମହିମା, ତରଙ୍ଗ ତରଙ୍ଗରେ ବେତାରର କଥା, ଏହି ଦୁଇଟିର ମଧୁର ମିଳନରେ ଆରମ୍ଭ ହୋଇ କାର୍ଯ୍ୟକ୍ରମ ପୁରୀ ପରିକ୍ରମା।

0: ଆଖିଆକୁ ନେଇକି ଶିଶୁଟି ବର୍ତ୍ତମାନ ଶ୍ରମିକ ଭାବେ ଖଟୁଛି। ଏଠି ଆକାଉଣ୍ଟେବିଲିଟି ସମସ୍ତ ହେବା ଦରକାର, ସରକାର ହେବା ଦରକାର, ସମାଜ ହେବା ଦରକାର, ଶିକ୍ଷକ ହେବା ଦରକାର ଏବଂ ପରିବାର ମଧ୍ୟ ହେବା ଦରକାର। ଯେତେବେଳେ ସମସ୍ତେ ଆକାଉଣ୍ଟେବିଲିଟି ହେବେ ତ ନିଶ୍ଚିତ ରୂପେ ଏଇ ଯୋଉ ଶିଶୁ ଶ୍ରମ ବିରୋଧୀ ଦିବସର ଆମେ ଯୋଉ ଏତେ କଥା କହୁଛେ ତାର ମୂଲ୍ୟ ରହିପାରିବ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସାର। ଗରିବପଣ କେବେ ବି ଗୋଟେ ବାଧକ ନୁହେଁ, ମୌଳିକ ଶିକ୍ଷା ଶିଶୁ ପାଇବାରୁ ବଞ୍ଚିତ କେବେ ବି ହେଇପାରିବ ନାହିଁ, ତ ଏଇଟା ବି ତ ଗୋଟେ ସମାଜସେବାରେ ଆପଣଙ୍କର ଯାଉଛି। ଆଉ କଣ ସବୁ କରିଛନ୍ତି ଆପଣ?
0: ବହୁତ ସାରା କାର୍ଯ୍ୟକ୍ରମ ହାତକୁ ନେଇଛୁ, କୋଉଠି ସ୍ୱଚ୍ଛତା କାର୍ଯ୍ୟକ୍ରମ ହେଇଛି, ତା ସହିତ ଏବେ ରିସେଣ୍ଟ ଆପଣ ଜାଣିଥିବେ 3-4 ବର୍ଷ ତଳେ କଣାସରେ ବହୁତ ବଡ ବନ୍ୟା ହେଇଥିଲା, ସେ ଟାଇମରେ ମଧ୍ୟ ଆମେ ଲୋକମାନଙ୍କୁ ସହଯୋଗର ହାତ ବଢାଇଛୁ। ତା ସହିତ ଆମେ କୋଉଠି ଯଦି ଘରପୋଡି ହେଇଯାଉଛି କିମ୍ବା କୋଉଠି ଅସହାୟ ଲୋକଟି ଅଛି ତାକୁ ମଧ୍ୟ ଆମେ ସହାୟତାର ହାତ ବଢାଇଛୁ। କୋଭିଡ ଟାଇମରେ ମଧ୍ୟ ଆମ ପିଲାମାନେ ବହୁତ ସହଯୋଗର ହାତ ବଢାଇଛନ୍ତି।
2: ଜୀବନରେ ବଡ ମଣିଷଟା ବଡ କଥା ନୁହେଁ, ଭଲ ମଣିଷଟି ହେବା ବହୁତ ବଡ କଥା।
0: ଆମର କର୍ମଟା ହିଁ ବଡ, ତ ସମାଜର ସେବା କରିବା ପାଇଁ ଯୋଉ ଭଗବାନ ମତେ ସେ ଶକ୍ତି ଦେଇଛନ୍ତି, ଯୋଉ ଚିନ୍ତାଧାରା ଦେଇଛନ୍ତି, ଭଗବାନଙ୍କ ନିକଟରେ ମୁଁ ସଦାସର୍ବଦା ନତମସ୍ତକ।
1: ଆଜ୍ଞା ସାର, ବହୁତ ବହୁତ ଧନ୍ୟବାଦ। ତେବେ ସାର, ଶେଷରେ ଏଇ ବିଶ୍ୱ ଶିଶୁ ଶ୍ରମ ବିରୋଧୀ ଦିବସରେ କଣ ବାର୍ତ୍ତା ଦେବେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ?
0: ଏଇ ଯୋଉ ବିଶ୍ୱ ଶିଶୁ ଶ୍ରମ ବିରୋଧୀ ଦିବସ ଆଜି ଆମେ ବିଷୟରେ ଆଲୋଚନା କରୁଛେ, କର୍ତ୍ତବ୍ୟ ସମସ୍ତଙ୍କର ଅଛି। ଆମେ ଯୋଉଠି ବି ଦେଖିବା କୌଣସି ଗୋଟେ ପରିସ୍ଥିତିରେ ପିଲାଟି ସେଠି କାମ କରୁଛି, ଆମେ ସେଠି କଣ କରୁଛେ, ଆମେ କାହାକୁ କୋଶ୍ଚିନ୍ କରିବାନି, ଆମେ ନିଜକୁ କୋଶ୍ଚିନ୍ କରିବା ଆମେ ସେ ପିଲା ପାଇଁ କଣ କରିଛେ, ଆମେ ଆମ ତରଫରୁ ଚେଷ୍ଟା କଣ କରିଛେ। ଯେତେବେଳେ ଆମେ ସମସ୍ତେ ମିଶି ଚେଷ୍ଟା କରିବା ନା, ତ ଦେଖିବେ ଶିଶୁ ଶ୍ରମିକ ଆଉ ଦେଶରେ ରହିବେ ନାହିଁ।
1: ସାର, ଶେଷରେ କୁହନ୍ତୁ କେମିତି ଲାଗିଲା ଆମ ସହିତ କଥା ହେଇ?
0: ଛୋଟିଆ ବାର୍ତ୍ତାଳାପଟି, ନିଶ୍ଚିତ ରୂପେ ମୋର ଗୋଟେ ଅଭୁଲା ସ୍ମୃତି ହୋଇ ରହିବ। ଏପରି ସାମାଜିକ ସଚେତନତା ମୂଳକ ବିଷୟ ବିଶେଷ କରି ଶିଶୁମାନଙ୍କର ଅଧିକାର ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରିବା ନିଶ୍ଚିତ ଭାବେ ଏକ ସକାରାତ୍ମକ ପଦକ୍ଷେପ ହେବ।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସାର। ଆଶା କରୁଛୁ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ମଧ୍ୟ ଭଲ ଲାଗିଥିବ। ରହୁଛୁ, ନମସ୍କାର।
0: ଜୟ ଜଗନ୍ନାଥ।

0: ଏଇ ବର୍ଷର ହେଇଥିଲା, ସେ ଭାରି ଚଗଲା ଟିକେ ଥିଲା। ଘର ଆଗ ସାମ୍ନା ବହୁତ ଖାଲ ଥାଏ, ବର୍ଷା ହେଲେ ପାଣି ଜମିକିରି ସେଟା ପୁରା ପୋଖରୀ ଭଳିଆ ହେଇଯାଏ। ସିଏ ମୁଁ ଜଷ୍ଟ ଘରକୁ ଯାଇଛି, ସେ ଗେଟ୍ଟା ଖୋଲିକିରି ସେ ପାଣି ଭିତରକୁ ତା ବଲ୍ ପଡ଼ିଗଲା, ସେ ବଲ୍ ଆଣିବ ବୋଲି ପାଣି ଭିତରେ ପଶିଯାଇଛି ଆଉ। କିନ୍ତୁ ଛୋଟ ଛୁଆ, ତାର ପୁରା ବେକ ବୁଡ଼ି ଯାଇଛି ପାଣିରେ ଆଉ। ମୁଁ ଜାଣିନି ମୁଁ ଘରେ ଅଛି ସେଠି, କିନ୍ତୁ ରାସ୍ତାରେ ପିଲାଟେ, ପଡ଼ିଶା ଘର ପିଲାଟେ ତା ମାଆକୁ ଡାକିକିରି ହେ ବୋ ବୋ କିଏ ଗୋଟେ ବୁଡ଼ିଗଲା ବୁଡ଼ିଗଲା ବୋଲି କହିଲା। ସିଏ ସେଥିରୁ ଆସିକିରି ଦେଖିଲା ବେଳକୁ ତାର ଜଷ୍ଟ ମୁଣ୍ଡଟା ଟିକେ ନାକୁ ଦେଖାଯାଉଛି, ସିଏ ପୁରା ପାଣିରେ ପଶିକିରି ତାକୁ ଆଣିକିରି ଆସିଲେ। ସାଙ୍ଗେ ସାଙ୍ଗେ ସେଥିରୁ ଡାକ ପକେଇଲେ, ମୁଁ ବାହାରକୁ ଆସିଲା ବେଳକୁ ସାଙ୍ଗେ ସାଙ୍ଗେ ତାକୁ ନେଇକିରି ପଳେଇଲୁ। ସେତେବେଳକୁ ମୋତେ ଆଉ କିଛି ଦେଖାଗଲେନି, ମୋତେ ଖାଲି ପତିତ ପାବନ ଖାଲି ଦେଖାଗଲେ। ମୁଁ କହିଲି ପ୍ରଭୁ କ'ଣ କରିବି କ'ଣ କରିବି, ଆଜି ମୋ ପିଲାର କ'ଣ ହବ, ମୁଁ ସିଏ ଯେ ପୁରା ସେନ୍ସଲେସ୍ ଅବସ୍ଥାକୁ ଆସ୍ତେ ଆସ୍ତେ ଗଲାଣି। ମୁଁ ରାସ୍ତାରେ ଯୋଗକୁ ମୋ ହଜବ୍ୟାଣ୍ଡ ବି ସେଦିନ ଥିଲେ, ଆମେ ସାଙ୍ଗେ ସାଙ୍ଗେ ତାଙ୍କୁ ଧରିକିରି ମେଡ଼ିକାଲ ନେଇକିରି ଗଲୁ, ବଡ଼ ମେଡ଼ିକାଲ। ସେ ରାସ୍ତାରେ ମୁଁ ତା ସାଙ୍ଗେ କଥା ହେଉଥାଏ, କ'ଣ ହେଲା କ'ଣ ହେଲା, ମୁଁ ଭାବୁଥାଏ ତାର କେମିତି ସେନ୍ସ ନଯାଉ, କିନ୍ତୁ ସେ ଆସ୍ତେ ଆସ୍ତେ ତାର ସେନ୍ସ ପଳେଇଲା। ମୋତେ ଆଉ କିଛି, ମୁଁ କାନ୍ଦି ବି ପାରୁନଥାଏ, ମୁଁ ଖାଲି ପତ୍ତପବନକୁ ମୋ ଆଖି ଆଗରେ ଦେଖାଯାଉଥାନ୍ତି। ତାପରେ ଯୋଗକୁ ସେଠି ମେଡ଼ିକାଲରେ ପହଞ୍ଚିଲାରୁ ସେ ଦେଖିଲେ, ପିଲାକୁ ଚେକ୍ କଲେ, ଇଞ୍ଜେକ୍ସନ୍ ସାଙ୍ଗେ ସାଙ୍ଗେ ଦେଲେ। ତାପରେ କହିଲେ ନାଇଁ କିଛି ନାହିଁ, ତାର ଟିକେ ଇନଫେକ୍ସନ୍ ହେଇଯିବ ଯେହେତୁ ସେ ପାଣିଟା ଢୋକି ଦେଇଛି। ତାପରେ ମେଡ଼ିସିନ ଇଞ୍ଜେକ୍ସନ୍ ନେଇକିରି ଆସିଲୁ, ମୁଁ ପିଲାକୁ ଭଲରେ ପାଇଲି, ପିଲା ଚାହିଁକିରି କଥା କହିଲା। ସେତେବେଳେ ମୁଁ କହିଲି ପ୍ରକୃତରେ ମୁଁ ମାଗିନି, ମୁଁ ଜଗନ୍ନାଥଙ୍କୁ କିଛି ଡାକିନି, କିନ୍ତୁ ଜଗନ୍ନାଥ ଖାଲି ପତ୍ତପାବନ ମୋ ଆଖି ଆଗରେ ଦେଖାଗଲେ। ସେ ଭାବଟାକୁ ହିଁ ବୁଝିପାରନ୍ତି, ତେଣୁ ଭାବର ଠାକୁର ତାଙ୍କୁ କୁହାଯାଇଛି।
1: ଧନ୍ୟବାଦ ମ୍ୟାଡ଼ାମ।
0: ଆଜ୍ଞା ଧନ୍ୟବାଦ।

0: ପରିକ୍ରମାର ଶେଷ ଥାଏ କିନ୍ତୁ ଅନୁଭୂତିର ଶେଷ ହୋଇନଥାଏ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି ଫ୍ରିକ୍ୱେନ୍ସି ମଡୁଲେସନ୍ ମାଧ୍ୟମରେ 103.4 ମେଗାହର୍ଟ୍ଜ ଯୋଗେ। ଆମ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ଆପଣ ଶୁଣିଥାନ୍ତି ପ୍ରତ୍ୟେକ ସପ୍ତାହର ମଙ୍ଗଳବାର ଏବଂ ଶୁକ୍ରବାର 7:25 ସମୟରେ। ଶ୍ରୋତାବନ୍ଧୁ ଆପଣମାନଙ୍କୁ କାର୍ଯ୍ୟକ୍ରମ କିପରି ଲାଗୁଛି ତା ସହିତ ଯଦି ଆପଣ କିଛି ସୂଚନା ଦେବାକୁ ଚାହୁଁଥାନ୍ତି ଆଉ ଯୋଡ଼ି ହେବାକୁ ଚାହୁଁଥାନ୍ତି ଆମ କାର୍ଯ୍ୟକ୍ରମ ପୁରୀ ପରିକ୍ରମା ସହିତ ଆମକୁ ଫୋନ୍ କରି ଜଣାଇପାରିବେ। ଆମ ନମ୍ବରଟିକୁ ଲେଖି ରଖନ୍ତୁ 9437037892।
1: ଆକାଶବାଣୀ ପୁରୀ ଶୁଣନ୍ତୁ ଅଞ୍ଜଳି କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
3: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ

ସେ ବି ରବୀନ୍ଦ୍ର କୁମାର ମହାପାତ୍ରଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତି ଗୀତ ଜୟ ଜୟ ମହାଲକ୍ଷ୍ମୀ ସାଗର ତନୟା ଘେନମ ପ୍ରଣତିମାକୁ ଦେବୀ ପଦ୍ମାଳୟା।

ସେବି ସେ ଶ୍ରୀ ଗାଇଛନ୍ତି, ଗୋଲାପ ଫୁଲରି ମହକ ଭରି କଣ୍ଟକିଆଁ ଦେଲ, ପଳାଶ ଫୁଲକୁ ସୁନ୍ଦର କରି ସୁବାସ କାଢ଼ି ନେଲ, ବିଚିତ୍ର ତୁମର ଖେଳ। ଗୀତ ରଚନା ଗୌର ପଟ୍ଟନାୟକ।

ଶଙ୍କର ମହାଦେବନ ଏବଂ ମହାଲକ୍ଷ୍ମୀଙ୍କର ଦ୍ୱୈତ କଣ୍ଠରେ ଶୁଣୁଛନ୍ତି ଏ ଗୀତଟିକୁ ଜାଭେଦ ଅଖତରଙ୍କ ଗୀତ ରଚନାରୁ। କଥାଚିତ୍ର ହେଉଛି କୁଛ ନା କହୋ।

ଶୁଣୁଥିଲେ ଏହି ଗୀତଟିକୁ ବଜରଙ୍ଗୀ ଭାଇଜାନ କଥାଚିତ୍ରରୁ ମୟୂର ପୁରୀଙ୍କ ଗୀତ ରଚନାରୁ ଯୁଗଳକଣ୍ଠରେ ଗାଇ ଶୁଣାଇଥିଲେ ମୋହିତ ଚୌହାନ ଏବଂ ପଲକ ମୁଚାଲ। ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ବେଖୁଦୀ କଥାଚିତ୍ରରୁ ଦ୍ୱୈତକଣ୍ଠରେ ଗାଇ ଶୁଣାଇଛନ୍ତି କୁମାର ଶାନୁ ଏବଂ ଆଶା ଭୋସଲେ। ସଙ୍ଗୀତ ସଙ୍ଗୀତରେ ସଜାଇଛନ୍ତି ନଦିମ ଶ୍ରବଣ।

ପ୍ରଚାର କଲୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କଥାଚିତ୍ରଗୁଡ଼ିକ ଥିଲା ବାଜିଗର, କୁଛ ନା କହୋ, ବଜରଙ୍ଗୀ ଭାଇଜାନ ଏବଂ ବେଖୁଦୀ। କଣ୍ଠଶିଳ୍ପୀମାନେ ଥିଲେ ବିନୋଦ ରାଠୋଡ, ଅଲକା ୟାଗ୍ନିକ, ଶଙ୍କର ମହାଦେବନ, ମହାଲକ୍ଷ୍ମୀ, ମୋହିତ ଚୌହାନ, ପଲକ ମୁଚଲ, କୁମାର ସାନୁ ଏବଂ ଆଶା ଭୋସଲେ। ଆକାଶବାଣୀ ପୁରୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 103.4 FM। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

0: राष्ट्रीय गीत की 150वीं वर्षगांठ आ सेतु हिमाचल गूंजता स्वर
1: वंदे मातरम सुजला
0: हम मना रहे हैं स्मृति उत्सव
1: शस्य श्यामला मातरम वंदे
0: सुनना न भूलिए लघु रूपक श्रृंखला वंदे मातरम एक जय घोष
2: ଶୁଣିଲେ କାର୍ଯ୍ୟକ୍ରମ ପ୍ରଚାର କଲୁ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ ଶ୍ରୋତାମାନେ ଟ୍ୟୁନ୍ କରିଛନ୍ତି 103.4 ଏଫ୍ଏମ୍ ଆକାଶବାଣୀ ପୁରୀ କେନ୍ଦ୍ରକୁ ପରବର୍ତ୍ତୀ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ
3: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ୍ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି

ଧସ, ପୁଣି କେତେବେଳେ ଆଖି କୋଣରୁ ଝରି ଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

ସଙ୍ଗୀତ ଅମୃତମୟ ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ।

0: हेलो।
1: हाँ जी नमस्कार,
0: नमस्कार
1: मुँह नरेन्द्र कुमार साहू अरकपाटना आठगड़ कटक जिलार को होछ।
0: नरेंद्र बाबू, केमिति अछंती?
1: भल अच्छे।
0: ଆଠଗଡ଼ରୁ ଆପଣ ଏତେ ବାଟରୁ ଫୋନ୍ କରିଛନ୍ତି। ଆପଣ ତ ଆଗରୁ ମଧ୍ୟ ଆମର କାର୍ଯ୍ୟକ୍ରମରେ ଭାଗ ନିଅନ୍ତି, ଆଜି ମଧ୍ୟ ଫୋନ୍ କରିଛନ୍ତି। ଆପଣଙ୍କର ଗୋଟେ ଟେଲର ଦୋକାନ ଅଛି, ଏବେ ଦୋକାନରେ କାମ କେମିତି ଚାଲିଛି?
1: କାମ ଏମିତି ଅଳ୍ପ ଅଛି, ଚାଲିଛି।
0: ଆଚ୍ଛା, ପୂଜା ସିଜିନ୍ରେ ଟିକେ ଅଧିକା ରହୁଥିବ। ଆଠଗଡ଼ରେ ବର୍ତ୍ତମାନ ସେ ପରିବେଶ କେମିତି ରହିଛି, ଖରା ବର୍ଷା କ'ଣ ହେଉଛି?
1: ହଁ, ବର୍ଷା ତ ଆଜି ହେଇନଥିଲା, କାଲି ହେଇଛି ବର୍ଷା। କାଲି ଚାରିଆଡ଼େ, କାଲି ଘଣ୍ଟାଟେ ବର୍ଷା ହେଇଛି କାଲି।
0: ଆଚ୍ଛା, ଟିକେ ଥଣ୍ଡା ଲାଗୁଛି?
1: ହଁ, ଥଣ୍ଡା ଲାଗିଛି।
0: ଏମିତି ଖରା ବର୍ଷା ଶୀତ, ଏଇ ତ ପ୍ରକୃତିର ନିୟମ, କିନ୍ତୁ ଦିନକୁ ଦିନ ତାପମାତ୍ରା ବଢି ଚାଲିଛି।
1: ବଢି ଚାଲିଛି, ଗଛ ପତ୍ର ସବୁ କାଟିକୁଟି ସାଇଲେଣି।
0: ତାହେଲେ କଣ କରିବା ଦରକାର?
1: ଗଛ ଲଗେଇବା କଥା, ଗଛ ବି ବିଶେଷ ଲୋକ ଲଗାଉନାହାନ୍ତି, ସବୁ ବିଲ ବାଡି ଗୁଡା ସବୁ ଘରଦ୍ୱାର ସବୁ କରିଦେଲେଣି, ଜନସଂଖ୍ୟା ବୃଦ୍ଧି ପାଉଛି।
0: ଆପଣଙ୍କ ଅଞ୍ଚଳରେ ଆମର ଯୋଉ ମହିଳା ସଂଗଠନ, ଯୁବକ ସଂଗଠନ ଅଛି, ସେମାନେ କିଛି ମିଶିକି ଗଛ ଲଗାଉଛନ୍ତି?
1: ଗଛ କିଛି କିଛି ଲଗାଉଛନ୍ତି, ନିଜେ ଜାଗା ଥିଲେ ଲଗେଇ ଦଉଛନ୍ତି, ଆଉ ଜଙ୍ଗଲ ପାଖାପାଖି ସବୁ ଲଗାଉଛନ୍ତି, ଜଙ୍ଗଲ ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ଲଗାଉଛି।
0: ତାହେଲେ ଗଛ ଲଗା କାର୍ଯ୍ୟକ୍ରମ ଚାଲିଛି। ଆପଣଙ୍କର କିଛି ବାଡି ରହିଛି, ଗଛ ଅଛି?
1: ଗଛ କିଛି ଅଳ୍ପ ଅଛି। ଗଛ
0: କଣ ସବୁ ଗଛ ଅଛି ଆପଣଙ୍କ ବାଡିରେ?
1: ନଡ଼ିଆ ଗଛ ଅଛି, ଶାଗୁଆନ ଗଛ ଅଛି, କିଛି କିଛି ଚାକୁଣ୍ଡା ଗଛ ହେରିକା ସବୁ ଅଛି।
0: ଆମ୍ବ ପଣସ ପିଜୁଳି ଏସବୁ ନାହିଁ?
1: ଆମ୍ବ ଅଳ୍ପ ଅଛି, ପଣସ ନାହିଁ।
0: ଆଚ୍ଛା, ଯାହା ହଉ, କିଛି ଗଛ ଆପଣ ରଖିଛନ୍ତି ବାଡ଼ିରେ। ସେମିତି ସମସ୍ତେ ନିଜ ବାଡ଼ିରେ କିଛି କିଛି ଗଛ ଲଗେଇବା ଦରକାର। ବିଭିନ୍ନ ଯୋଉ ସ୍ଥାନ ରହିଛି, ସେ ଗାଁ ହଉ ସହର ହଉ, ଯୋଉଠି ଆମେ ଗଛ ଲଗେଇବା ପାଇଁ କିଛି ମାଟି ରହିଛି, ସେଠି ଆମେ ଗଛ ଲଗେଇ ଚାଲିବା। ତାହେଲେ କଣ ହବ?
1: ପରିବେଶ ଭଲ ରହିବ।
0: ପରିବେଶ ଭଲ ରହିଲେ
1: ଠିକ ସେ ଆମେ ଅମ୍ଳଜାନ ପାଇପାରିବା, ବର୍ଷା ଠିକ ସେ ହବ, ଆଉ ବେଶୀ ଗରମ ହବ ନାହିଁ।
0: ହଁ, ତାପମାତ୍ରା ବା ଗରମ ଏତେ ଅନୁଭୂତ ହବ ନାହିଁ। ଯେଉଁଭଳି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଏ ଜୀବଜଗତ ହନ୍ତସନ୍ତ ହେଉଛନ୍ତି, ସେସବୁ ହବନି। ଆଉ ଠିକ ଅଛି ନରେନ୍ଦ୍ର ବାବୁ, ଆପଣଙ୍କର ଯୋଉ ସିଲେଇ କାମ ସେ ଭଲ ଭାବରେ ଚାଲୁ, ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆପଣଙ୍କ ପସନ୍ଦରେ ଗୋଟେ ଗୀତ ବଜାଇଦେବେ?
0: ଠିକ ଅଛି ନରେନ୍ଦ୍ର ବାବୁ, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ଆଜ୍ଞା।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜିଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

ପ୍ରଚାର କଲୁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ।

ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ। କଥାଚିତ୍ର ହେଉଛି ମାଇ ଫର୍ଷ୍ଟ ଲଭ୍। ଗୀତଟିରେ କଣ୍ଠଦାନ କରିଛନ୍ତି ଅରବିନ୍ଦ ଆଚାର୍ଯ୍ୟ ଏବଂ ଶ୍ରୀୟା ମିଶ୍ର। ଗୀତିକାର ହେଲେ ମୋହିତ ଚକ୍ରବର୍ତ୍ତୀ।

ପଞ୍ଚାନନ ନାୟକଙ୍କ ଗୀତ ରଚନାରୁ ଶୁଣିବା ପରବର୍ତ୍ତୀ ଗୀତଟିକୁ। ଯୁଗଳକଣ୍ଠରେ ଗାଇ ଶୁଣାଇଛନ୍ତି ଶିବନାରାୟଣ ପଟ୍ଟନାୟକ ଏବଂ ଏମନ୍ ମହାନ୍ତି। କଥାଚିତ୍ର ହେଉଛି ସନ୍ଦେହୀ ପ୍ରିୟତମା।

0: ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

ଶୁଣୁଥିଲେ ଏଇ ଗୀତଟିକୁ ଗାଇ ଶୁଣାଇଥିଲେ କୁମାର ଶାନୁ ଏବଂ ଅଲକା ୟାଗ୍ନିକ, ସଙ୍ଗୀତରେ ସଜାଇଥିଲେ ନଦୀମ ଶ୍ରବନ, କଥାଚିତ୍ର ଥିଲା ହମ୍ ହେ ରହି ପ୍ୟାର କେ। ଶୁଣିବା ପରବର୍ତ୍ତୀ ଗୀତଟିକୁ, କଥାଚିତ୍ର ହେଉଛି ହମ୍ ସାଥ ସାଥ ହେ। ଗୀତଟିକୁ ଗାଇ ଶୁଣାଇଛନ୍ତି କବିତା କୃଷ୍ଣମୂର୍ତ୍ତି, ଅନୁରାଧା ପୋଡ଼ୱାଲ ଏବଂ ଅଲକା ୟାଗ୍ନିକ, ଆର୍ କିରଣଙ୍କ ଗୀତ ରଚନାରୁ।

ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶୁଣିବା କାର୍ଯ୍ୟକ୍ରମର ପରବର୍ତ୍ତୀ ହିନ୍ଦୀ ଗୀତଟିକୁ ହାର୍ଟଲେସ୍ କଥାଚିତ୍ରରୁ କଣ୍ଠରେ ସଜାଇଛନ୍ତି ଅରିଜିତ ସିଂ, ଗୀତ ରଚନା କରିଛନ୍ତି ଅର୍ଫତ୍ ମେହମୁଦ୍।

0: ସୁରଭି କାର୍ଯ୍ୟକ୍ରମ ହିରୋ କଥାଚିତ୍ରରୁ ଶୁଣୁଥିଲେ। ଏହି ଗୀତଟିକୁ କଣ୍ଠରେ ସଜାଇଥିଲେ ରାହୁଲ ପାଣ୍ଡେ ଏବଂ ଶଲମଲି ଖୋଲଗଡେ।
1: ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2ଟି ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2ଟି ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ମିନିଟ୍ ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆର୍ଥିକ ଅନ୍ତର୍ଭୁକ୍ତି ଓ ଉଦ୍ୟୋଗିତାରୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ୱଚ୍ଛତା, ଆବାସ, କ୍ରୀଡ଼ା, ବିଜ୍ଞାନ ଏବଂ ପ୍ରଶାସନ ସବୁ କ୍ଷେତ୍ରରେ ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମହିଳାମାନଙ୍କ ଯୋଗଦାନ ବୃଦ୍ଧି ପାଉଥିବା ଏବଂ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଭଳି ବିକଶିତ କ୍ଷେତ୍ରରେ ସୃଷ୍ଟି ହୋଇଥିବା ସୁଯୋଗ ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି। ଗତ 12 ବର୍ଷରେ NDA ସରକାର ବିଭିନ୍ନ କ୍ଷେତ୍ରରେ ମହିଳାକୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଶ୍ରୀ ମୋଦି କହିଛନ୍ତି ସରକାର ସକ୍ରିୟ ଭାବେ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ସମର୍ଥନ କରିବା ଫଳରେ ମହିଳାମାନେ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ମହିଳାମାନଙ୍କୁ ସମାନ ସୁଯୋଗ ପ୍ରଦାନ କରି ସଶକ୍ତ କରିବା କ୍ଷେତ୍ରରେ ଏବଂ ଦେଶ ଗଠନରେ ସେମାନଙ୍କ ସଶକ୍ତ ଯୋଗଦାନକୁ ନିଶ୍ଚିତ କରିବା କ୍ଷେତ୍ରରେ ସରକାର ଉଦ୍ୟମ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ବିଜ୍ଞାନ, ମହାକାଶ ଏବଂ ନବସୃଜନ କ୍ଷେତ୍ରରେ ଭାରତୀୟ ନାରୀଶକ୍ତିଙ୍କ ସଫଳତା ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ବିଜୟ ବିକ୍ରୟ ଲାଗି ଅନୁମତି ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ସେନାବାହିନୀ ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସମେତ ବିଭିନ୍ନ ଅର୍ଦ୍ଧସାମରିକ ବଳର ମହାନିର୍ଦ୍ଦେଶକମାନେ ଯୋଗ ଦେଇଥିଲେ। ଆସନ୍ତା ଜୁଲାଇ ମାସ 3 ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହୋଇ ଅଗଷ୍ଟ 28 ତାରିଖ ଦିନ ଶେଷ ହେବ। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଦେଶରେ ପିଆଜ ସଂଗ୍ରହ ସହିତ ପିଆଜ ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିବା ନେଇ ଏକ ବୈଠକ କରିଛନ୍ତି। ବୈଠକରେ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଅଧିକାରୀମାନଙ୍କ ସହିତ ପିଆଜ ସଂଗ୍ରହ ନେଇ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, କ୍ୱିଣ୍ଟାଲ ପିଛା ପିଆଜର ସର୍ବନିମ୍ନ କ୍ରୟ ମୂଲ୍ୟକୁ 1,650 ଟଙ୍କା ସୁନିଶ୍ଚିତ କରାଯାଇଛି। କ୍ରୟ ମୂଲ୍ୟ ନିର୍ଣ୍ଣୟ କରିବା ପାଇଁ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିବା ମନ୍ତ୍ରୀ କହିଛନ୍ତି। ବିଶିଷ୍ଟ ଭାରତୀୟ ସୁଟିଂ କୋଚ୍ ଏବଂ ପୂର୍ବତନ ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣପଦକ ବିଜେତା ଯଶପାଲ ରାଣାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ 49 ବର୍ଷ ବୟସ ହୋଇଥିଲା। ଜାତୀୟ ରାଇଫଲ ସଂଘର ସଭାପତି କଳିକେଶ ନାରାୟଣ ସିଂଦେଓଙ୍କ ସୂଚନା ଅନୁଯାୟୀ ଶ୍ରୀ ରାଣାଙ୍କର ଗତକାଲି ରାତିରେ ଦିଲ୍ଲୀର ଏକ ହସ୍ପିଟାଲରେ ପରଲୋକ ଘଟିଥିଲା। ଜର୍ମାନୀର ମ୍ୟୁନିକ୍ ଆଇଏସ୍ଏସ୍ଏଫ୍ ବିଶ୍ୱକପ୍ ପ୍ରତିଯୋଗିତା ଶେଷ କରି ଭାରତୀୟ ଦଳ ଫେରୁଥିବା ବେଳେ ଶ୍ରୀ ରାଣା ଅସୁସ୍ଥ ହୋଇପଡ଼ିଥିଲେ। ନୂଆଦିଲ୍ଲୀରେ ପହଞ୍ଚିବା କ୍ଷଣି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। 2024 ପ୍ୟାରିସ୍ ଅଲମ୍ପିକ୍ସରେ 2 ବ୍ରୋଞ୍ଜ ପଦକ ଜିତିଥିବା ମନୁ ଭାକରଙ୍କୁ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବନ୍ଧୁକ ଚାଳନା କ୍ଷେତ୍ରରେ ଶ୍ରୀ ରାଣା ଅନେକଗୁଡ଼ିଏ ସଫଳତା ହାସଲ କରି ଦେଶକୁ ଗର୍ବିତ କରିଛନ୍ତି। ଶ୍ରୀ ରାଣାଙ୍କ ବିୟୋଗରେ ଦେଶରେ କ୍ରୀଡ଼ା କ୍ଷେତ୍ରରେ ଅପୂରଣୀୟ କ୍ଷତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକ ବ୍ୟକ୍ତ କରି କହିଛନ୍ତି, ଶ୍ରୀ ରାଣା କେବଳ ଜଣେ ଉଚ୍ଚକୋଟୀର ଖେଳାଳି ଓ କୋଚ୍ ନଥିଲେ, ସେ ଅତ୍ୟନ୍ତ ମେଳାପି ଓ ନମ୍ର ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। IDFC ବ୍ୟାଙ୍କ ଜାଲିଆତି ମାମଲାର ଚାଲିଥିବା ତଦନ୍ତ ପରିପ୍ରେକ୍ଷୀରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ହରିୟାଣାର ଡେଭଲପମେଣ୍ଟ ଓ ପଞ୍ଚାୟତ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ତତ୍କାଳୀନ ଅଧୀକ୍ଷକ ନରେଶ କୁମାରଙ୍କୁ ଗିରଫ କରିଛି। ଅର୍ଥ ଶୋଧନ ନିବାରଣ ଆଇନ PMLA 2002 ଅନୁଯାୟୀ ତାଙ୍କୁ ଗିରଫ କରାଯାଇଛି। ତଦନ୍ତରୁ ଜଣାପଡ଼ିଛି, IDFC ଫାଷ୍ଟ ବ୍ୟାଙ୍କରେ ଥିବା ହରିୟାଣା ସରକାର, ଚଣ୍ଡିଗଡ଼ ପ୍ରଶାସନ ଏବଂ 2 ଘରୋଇ ବିଦ୍ୟାଳୟର ବ୍ୟାଙ୍କ ଖାତାରୁ 645 କୋଟି ଟଙ୍କାର ସରକାରୀ ପାଣ୍ଠି ଆତ୍ମସାତ କରାଯାଇଥିଲା। ଗତକାଲି ଗିରଫ ପରେ ଅଭିଯୁକ୍ତକୁ PMLA ଅଦାଲତରେ ହାଜର କରାଯିବା ପରେ ଅଦାଲତ ତାଙ୍କୁ ରବିବାର ପର୍ଯ୍ୟନ୍ତ 4 ED ହେପାଜତକୁ ପଠାଇ ଦେଇଛନ୍ତି। ICC ମହିଳା T20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଆୟୋଜକ ଇଂଲଣ୍ଡ ଦଳ ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଉଦ୍ଘାଟନୀ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଖେଳିବ। ପ୍ରାୟ 1 ବ୍ୟାପୀ ଏହି ପ୍ରତିଯୋଗିତାରେ ଇଂଲଣ୍ଡ ଓ ୱେଲ୍ସର ବିଭିନ୍ନ ସ୍ଥାନରେ ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଜୁଲାଇ 5 ଐତିହାସିକ ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ମହିଳା ଦଳ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍ରୁ ଅଭିଯାନ ଆରମ୍ଭ କରିବ। ପ୍ରଥମଥର ପାଇଁ ବିଶ୍ୱକପ୍ରେ 12 ଦଳ ଅଂଶଗ୍ରହଣ କରୁଥିବା ବେଳେ 7 ସ୍ଥାନରେ 33 ମ୍ୟାଚ୍ ଖେଳାଯିବ। ଭାରତୀୟ ବ୍ୟାଡମିଣ୍ଟନ ତାରକା PV ସିନ୍ଧୁ ସିଡ୍ନୀଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସରେ ସେମିଫାଇନାଲ୍ରେ ପହଞ୍ଚିଛନ୍ତି। ଟୁର୍ଣ୍ଣାମେଣ୍ଟର 3 ମାନ୍ୟତାପ୍ରାପ୍ତ ଖେଳାଳି PV ସିନ୍ଧୁ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ସେଟ୍ରେ ସିଧାସଳଖ ପରାସ୍ତ କରିଛନ୍ତି। ସେମିଫାଇନାଲ୍ରେ ସେ ଟୁର୍ଣ୍ଣାମେଣ୍ଟର 1 ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ଭେଟିବେ। ଫିଫା ବିଶ୍ୱକପ୍ 2026 ଆଜି ଗ୍ରୁପ୍ ବି'ରେ ଟରଣ୍ଟୋ ଷ୍ଟାଡିୟମ୍ରେ ସହ ଆୟୋଜକ କାନାଡ଼ା ଓ ବୋସ୍ନିଆ ହର୍ଜେଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 12:30 ମ୍ୟାଚ୍ ଆରମ୍ଭ ହେବ। ଆଜି ଅନୁଷ୍ଠିତ ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ କୋରିଆ 2-1 ଚେକ୍ ଗଣରାଜ୍ୟକୁ ପରାସ୍ତ କରିଛି। ଗତକାଲି ଅନୁଷ୍ଠିତ ଉଦ୍ଘାଟନୀ ମ୍ୟାଚ୍ରେ ଗ୍ରୁପ୍ ଏ'ରେ ସହ ଆୟୋଜକ ମେକ୍ସିକୋ ଦକ୍ଷିଣ ଆଫ୍ରିକାକୁ 2-0 ପରାସ୍ତ କରିଥିଲା। ଗ୍ରୁପ୍ ଏ'ର ପରବର୍ତ୍ତୀ ମ୍ୟାଚ୍ରେ ମେକ୍ସିକୋ ଦକ୍ଷିଣ କୋରିଆକୁ ଏବଂ ଚେକ୍ ଗଣରାଜ୍ୟ ଦକ୍ଷିଣ ଆଫ୍ରିକାକୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ବିକାଶ କ୍ଷେତ୍ରରେ ମହିଳାମାନଙ୍କ ଅଭୂତପୂର୍ବ ଯୋଗଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା। ଟେଲିଭିଜନ ଓ ରେଡିଓ ପ୍ରସାରଣ କ୍ଷେତ୍ରରେ ବ୍ୟବସାୟର ସହଜତା ବୃଦ୍ଧି ଉଦ୍ଦେଶ୍ୟରେ ଜାରି ହେଲା ଟେଲି ଯୋଗାଯୋଗ ଆଇନ 2026 ଚିଠା ନିୟମ। NEET UG 2026 ପୁନଃ ପରୀକ୍ଷା ନିମନ୍ତେ ପରୀକ୍ଷା ଅବଧି 15 ବୃଦ୍ଧି। ଶ୍ରୀ ଅମରନାଥ ଯାତ୍ରା ପ୍ରସ୍ତୁତି ସମ୍ପର୍କିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଏବଂ ICC ମହିଳା T20 ବିଶ୍ୱକପ୍ର ଆଜିଠାରୁ ଆରମ୍ଭ ହେବ 10ମ ସଂସ୍କରଣ। ସମ୍ବାଦ ଶେଷ ହେଲା।

0: ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 975 କିଲୋହର୍ଟ୍ଜ୍ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ରାଜ୍ୟ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ରାଜ୍ୟ ବିଜେପି ସରକାରଙ୍କ 2 ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ବିଗତ 2 ବର୍ଷ ମଧ୍ୟରେ ରାଜ୍ୟ ସରକାର ଲୋକଙ୍କର ଆସ୍ଥାଭାଜନ ହେବା ସହିତ ସେବା ସମର୍ପଣ ଓ ସୁଶାସନକୁ ପାଥେୟ କରି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। କୃଷି ଶିଳ୍ପ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆସିଥିବା ବୈପ୍ଲବିକ ପରିବର୍ତ୍ତନ ସରକାରଙ୍କ ବିକାଶମୁଖୀ ଯାତ୍ରାର ପ୍ରମାଣ ଦେଉଛି। ଓଡ଼ିଆ ଅସ୍ମିତାକୁ ଆଧାର କରି ଏକ ସମୃଦ୍ଧ ସଶକ୍ତ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆଜି ଆମ ସରକାରଙ୍କ 2 ବର୍ଷ ପୂରଣ ହେଉଛି। ଠିକ 2 ବର୍ଷ ପୂର୍ବରୁ ଆଜିର ଦିନରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଉପସ୍ଥିତିରେ ଆମ ସରକାର ଓଡ଼ିଶାର ଦାୟିତ୍ୱ ଗ୍ରହଣ କରିଥିଲା। 2036 ସୁଦ୍ଧା ସମୃଦ୍ଧ ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଦିଗରେ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଆମକୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇ ଆସୁଛନ୍ତି। ଡବଲ ଇଞ୍ଜିନ୍ ସରକାରର ଡବଲ ଇମ୍ପାକ୍ଟ ଓଡ଼ିଶାର ପ୍ରତ୍ୟେକ ଗାଁ ଏବଂ ପ୍ରତ୍ୟେକ ସହରରେ ଇଏ ପ୍ରତିଫଳିତ ହେଉଛି।
0: ରାଜ୍ୟ ସରକାର 2 ବର୍ଷ ମଧ୍ୟରେ 121 ନୂଆ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ପ୍ରତ୍ୟେକ ଗାଁକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ସରକାର କାର୍ଯ୍ୟ କରୁଛନ୍ତି। ଗାଁରୁ ସହର, କ୍ଷେତରୁ ଶିଳ୍ପ, ଶିକ୍ଷାରୁ ସ୍ୱାସ୍ଥ୍ୟ, ପ୍ରତ୍ୟେକ କ୍ଷେତ୍ରରେ ସରକାର ବିକାଶର ନୂଆ ଧାରା ସୃଷ୍ଟି କରିଛନ୍ତି। ଏକ ସମୃଦ୍ଧ, ସଶକ୍ତ ଏବଂ ବିକଶିତ ଓଡ଼ିଶା ଗଠନ କରିବାର ଲକ୍ଷ୍ୟ ଓ ସଂକଳ୍ପ ନେଇ ସରକାର ବିକାଶଧାରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି।
1: ତାହେଲେ ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଦ୍ୱାରା ଯୋଉ ଲକ୍ଷ୍ୟ ରଖାଯାଇ ଯୋଉ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଲକ୍ଷ୍ୟପତି ଦିଦି ତିଆରି କରିବା, ସେଥିରେ ଆଜି ଆମ ଓଡ଼ିଶା ସଫଳ କେବଳ ହେଇନାହିଁ, ଭାରତ ବର୍ଷରେ ନିଜର ରାଜ୍ୟମାନଙ୍କ ଭିତରେ ଶ୍ରେଷ୍ଠତା ପ୍ରତିପାଦନ ମଧ୍ୟ ଆଜି କରିପାରିଛି। ଏବଂ ସେଥିପାଇଁ 23,50,000 ଲକ୍ଷ୍ୟପତି ଦିଦି ଆଜି ଆର୍ଥିକ ସ୍ତରରେ ସେମାନଙ୍କୁ ସ୍ୱତନ୍ତ୍ରତା ଦେଇପାରି ଆଜି ସଶକ୍ତ କରିପାରିଛି।
0: ସରକାରଙ୍କ ଏକ ବଡ଼ ସଫଳତା ସ୍ୱରୂପ ସୁଭଦ୍ରା ଯୋଜନା ଅଧୀନରେ 2,60,00,000 ମହିଳାଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ସହାୟତା ପ୍ରଦାନ କରାଯାଇଛି। ଏହି ସମୟ ଅବଧି ମଧ୍ୟରେ 23,50,000 ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି। ରାଜ୍ୟରେ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ସରକାର ଆଜିଠାରୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଅତିରିକ୍ତ 5 କେଜି ଚାଉଳ ବିନା ମୂଲ୍ୟରେ ପ୍ରଦାନ କରାଯିବ। ରାଜ୍ୟର

ସଂଖ୍ୟାର 80% ଲୋକଙ୍କୁ ଅତିରିକ୍ତ ଚାଉଳ ପ୍ରଦାନ କରାଯିବ। 2027 ମସିହା ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମକୁ ବିଜୁଳି ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଗତ 2 ବର୍ଷ ମଧ୍ୟରେ ସରକାର 14,651 ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ 95% ଅଭିଯୋଗର ସମାଧାନ ହୋଇଛି। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ, 574 କୋଟି ଟଙ୍କାର ଜନାଶ୍ରୟ ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନୱାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରିବେ। ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ସମୟ ଅବଧି 195 ମିନିଟ୍କୁ ବୃଦ୍ଧି କରାଯାଇଛି। ନିଟ୍ ପରୀକ୍ଷାର୍ଥୀମାନଙ୍କୁ ଅତିରିକ୍ତ 15 ମିନିଟ୍ ସମୟ ମିଳିବ। ଆସନ୍ତା 21 ତାରିଖରେ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷା ଅପରାହ୍ନ 2ଟାରୁ ଆରମ୍ଭ ହୋଇ 5:15 ଯାଏଁ ଚାଲିବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କ ପାଇଁ ମାଗଣା ବସ୍ ସେବାର ବ୍ୟବସ୍ଥା କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷାର୍ଥୀମାନେ ନିଜ ଆଡମିଟ୍ କାର୍ଡ ଦେଖାଇ ରାଜ୍ୟ ସଡ଼କ ଓ ପରିବହନ ନିଗମର ବସ୍ରେ ମାଗଣାରେ ଯାତ୍ରା କରିପାରିବେ। ରାଜ୍ୟର 134 ପରୀକ୍ଷା କେନ୍ଦ୍ରରେ ମୋଟ 56,983 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାପଡ଼ିଛି। ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲ କାର୍ଡ, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲ କାର୍ଡ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁଙ୍କୁ ରୋଜଗାର କରିବାକୁ ନୁହେଁ। ଆଇଏଲ୍ଏର ତଥ୍ୟ ଅନୁସାରେ ବିଶ୍ୱରେ ପ୍ରାୟ 160 ନିୟୁତ ଶିଶୁ ଶ୍ରମିକ ଭାବରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରୁ 79 ନିୟୁତ ଶିଶୁ ଶ୍ରମିକ ବିପଦଜନକ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଞ୍ଜାମ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। 14 ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଏକ ଦଣ୍ଡନୀୟ ଅପରାଧ ଏବଂ 15-18 ବର୍ଷ ବୟସ୍କ କିଶୋରଙ୍କୁ ବିପଦ ସଂକୁଳ କାମରେ ନିୟୋଜିତ କରିବାକୁ ବାରଣ କରିବାର ବାର୍ତ୍ତା ନେଇ ସଚେତନତା ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରୁଛି। ଭଦ୍ରକ ଜିଲ୍ଲା ପ୍ରଶାସନ ଶ୍ରମ ବିଭାଗ ପକ୍ଷରୁ 15-ଦିନିଆ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ସ୍ଲୋଗାନ ସହ ଶୋଭାଯାତ୍ରା ଏବଂ ଏକ ମୋବାଇଲ୍ ଭ୍ୟାନ୍ ନଗର ପରିକ୍ରମା କରିଥିଲା। ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଚେତନତା ରଥର ଶୁଭାରମ୍ଭ କରାଯାଇଥିଲା। ଶିଶୁ ଶ୍ରମିକ ନିରାକରଣ ସମ୍ପର୍କିତ ବିଭିନ୍ନ ଆଇନ ଏବଂ ପଦକ୍ଷେପ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇ 14 ବର୍ଷରୁ କମ୍ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରିବା ପାଇଁ ସଚେତନତା ବାର୍ତ୍ତା ଦିଆଯାଇଛି। ଏହା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ସମ୍ବନ୍ଧିତ ତଥ୍ୟ ପାଇବା ପାଇଁ ନିଃଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍ ନମ୍ବର 1553-68 କିମ୍ବା 1098 ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ବଲାଙ୍ଗୀର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥ ସହର ପରିକ୍ରମା କରି 14 ବର୍ଷରୁ କମ୍ ଶିଶୁଙ୍କୁ ଶ୍ରମିକ ଭାବେ ନିଯୁକ୍ତି ନ କରିବା ପାଇଁ ବାର୍ତ୍ତା ଦିଆଯାଉଛି। ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶ୍ୱ ଶିଶୁ ଶ୍ରମିକ ଉଚ୍ଛେଦ ଦିବସ ଅବସରରେ 5 ସଚେତନତା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିଛନ୍ତି। ଶିଶୁ ଶ୍ରମିକ ନିରାକରଣ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ଢେଙ୍କାନାଳ ଜିଲ୍ଲାରେ ଆଜିଠାରୁ 26 ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ଅଭିଯାନ ଚାଲିବ। ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ରଥର ଶୁଭାରମ୍ଭ କରାଯିବା ସହିତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଭୂସ୍ତରୀୟ ଅଧିକାରୀ, ସୁପରଭାଇଜର ଏବଂ ଜନଗଣନା କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ

296,929 ଜଣଙ୍କୁ ସ୍ୱଗଣନା ଫର୍ମ ବଣ୍ଟନ କରିଛନ୍ତି। ଓର୍ମାସ ପକ୍ଷରୁ ବୌଦ୍ଧ କୃଷି ବଜାରଠାରେ ସ୍ୱତନ୍ତ୍ର ଗାଁ ଆମ୍ବପସରା ଆଜି ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ତାପମାତ୍ରା ହ୍ରାସ ପାଇବ। ଆସନ୍ତାକାଲିଠାରୁ ରାଜ୍ୟର ଦକ୍ଷିଣ ଭାଗରେ ଆସନ୍ତା ତିନି ଦିନ ଧରି ବର୍ଷା ଓ ପବନର ସମ୍ଭାବନା ଅଛି। କାଳବୈଶାଖୀର ପ୍ରଭାବ କମିବା ସହ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହେଉଛି। ଚଳିତ ମାସ 16 ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ନେଇ ସରକାର ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ କରୁଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସରକାରଙ୍କ ଉପଲବ୍ଧିର ଦେଲେ ବିବରଣୀ। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଆଜି ସନ୍ଧ୍ୟାରେ ହେବ ଲୋକାର୍ପଣ। ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀମାନଙ୍କୁ ମାଗଣାରେ ମିଳିବ। ଚଳିତ ନିଟ୍ ପୁନଃ ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଆଉ ଅଧିକ 15 ମିନିଟ୍ ସମୟ ଦେବା ପାଇଁ ସରକାରଙ୍କ ନିଷ୍ପତ୍ତି ଏବଂ ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୋଧରେ ସଚେତନତା ଉଦ୍ଦେଶ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ। ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଶୁଣନ୍ତୁ 1295 ଅଧ୍ୟାୟ।

0: ନମସ୍କାର, ଜୟ ଜଗନ୍ନାଥ। ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ସ୍ୱାଗତ କରୁଛୁ ଯୁବବାଣୀ ପ୍ରତିବିମ୍ବ କାର୍ଯ୍ୟକ୍ରମର ଏକ ନିଆରା ଏବଂ ମନଛୁଆଁ ଅଧ୍ୟାୟକୁ।
1: କଥା ହେବା ପାଇଁ ସାଥିରେ ଅଛୁ ଆମେ ଆପଣଙ୍କ ଯୁବ ସାଥୀ ମୁଖ୍ୟଣ ପ୍ରଭା
0: ଆଉ ମୁଁ ଭାଗ୍ୟଶ୍ରୀ। ଶ୍ରୋତା ବନ୍ଧୁ, ଆଜି ଆମେ କଥା ହେବା ସେହି ଛୋଟ ଛୋଟ ହାତ ଗୁଡିକ ବିଷୟରେ, ଯେଉଁ ହାତରେ ରହିବା କଥା ପୁସ୍ତକ, ପେନସିଲ ଓ ଖେଳନା, କିନ୍ତୁ ବାଧ୍ୟ ହୋଇ ଧରିବାକୁ ପଡୁଛି ତାଙ୍କୁ କାମର ଭାର।
1: ଶୈଶବ ହେଉଛି ସ୍ୱପ୍ନ ଦେଖିବାର ସମୟ, ଶିଖିବାର ସମୟ ଆଉ ଖେଳିବାର ସମୟ। କିନ୍ତୁ ଆଜି ମଧ୍ୟ ଅନେକ ଶିଶୁ ଦାରିଦ୍ର୍ୟ, ଶିକ୍ଷାର ଅଭାବ, ସାମାଜିକ

0: ସମସ୍ୟା କାରଣରୁ ଶ୍ରମରେ ନିୟୋଜିତ ହେଉଛନ୍ତି।
1: ହଁ ଯୁବବନ୍ଧୁ, ଆମେ ସମସ୍ତେ ଚାହୁଁ କି ଶିଶୁମାନେ ଖେଳନ୍ତୁ, ପଢ଼ନ୍ତୁ ଏବଂ ସ୍ୱପ୍ନ ଦେଖନ୍ତୁ, କିନ୍ତୁ ଦୁଃଖର ବିଷୟ କି ଆଜି ବି ଅନେକ ଶିଶୁ ଶ୍ରମର ଶୃଙ୍ଖଳରେ ବନ୍ଧା।
0: ଠିକ କଥା କହିଲ ଭାଗ୍ୟଶ୍ରୀ। ଗୋଟିଏ ଶିଶୁ ହାତରେ ପୁସ୍ତକ ବଦଳରେ ଯଦି କାମର ଉପକରଣ ଥାଏ, ତାହା ଆମ ସମାଜ ପାଇଁ ସତରେ ଗୋଟିଏ ଚିନ୍ତାର ବିଷୟ। ଆଚ୍ଛା, ଗୋଟେ ପ୍ରଶ୍ନ ପଚାରିବି।
1: ପ୍ରଶ୍ନ? ହଉ, ପଚାର।
0: ଆଚ୍ଛା, ତମେ କେବେ ରାସ୍ତା କଡ଼ରେ, ଚା ଦୋକାନରେ, ନହେଲେ ହୋଟେଲରେ, ନହେଲେ କୌଣସି କଳକାରଖାନାରେ କାମ କରୁଥିବା ଛୋଟ ଛୋଟ ପିଲାମାନଙ୍କୁ ଦେଖିଛ?
1: ପିଲାମାନଙ୍କୁ ହଁ ଦେଖିଛି, ଦେଖିଛି।
0: ସେମାନଙ୍କ ହାତରେ ନା ବହି ରହିବା କଥା, କିନ୍ତୁ ସେହି ବୟସରେ ତାଙ୍କ ହାତରେ ରହୁଛି କାମର ଭାର। ଏସବୁ କଣ ପାଇଁ ହଉଛି ତମେ କେବେ ଭାବିଛ?
1: ବନ୍ଧୁଗଣ, ଏହି ପ୍ରଶ୍ନର ଉତ୍ତର ଖୋଜିବା ଓ ସମାଜକୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ ମାସ 12 ତାରିଖରେ ପାଳନ କରାଯାଏ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। କ୍ଷଣପ୍ରଭା, ତମ ପ୍ରଶ୍ନଟି ଯେତେ ଜଟିଳ ଥିଲା, ତାର ଉତ୍ତର ଖୁବ ସରଳ। ଗୋଟେ ଶିଶୁର ହାତରେ ଯଦି ଆମେ ଗୋଟେ ପୁସ୍ତକ ଖଣ୍ଡଟିଏ ବି ଦେବା ନା, ସେ ତାର ସମ୍ପୂର୍ଣ୍ଣ ଜୀବନକୁ ପରିବର୍ତ୍ତନ କରିପାରିବ। ଆଚ୍ଛା କ୍ଷଣପ୍ରଭା, ଆମେ ତ ଏ ସମ୍ପର୍କରେ

0: ଗୋଟେ ପ୍ରଶ୍ନ ପଚାରିବି?
1: ପ୍ରଶ୍ନ ହଉ, ପଚାର।
0: ଆଚ୍ଛା, ତମେ କେବେ ରାସ୍ତା କଡ଼ରେ, ଚା ଦୋକାନରେ, ନହେଲେ ହୋଟେଲରେ, ନହେଲେ କୌଣସି କଳକାରଖାନାରେ କାମ କରୁଥିବା ଛୋଟ ଛୋଟ ପିଲାମାନଙ୍କୁ ଦେଖିଛ?
1: ପିଲାମାନଙ୍କୁ ହଁ ଦେଖିଛି, ଦେଖିଛି।
0: ସେମାନଙ୍କ ହାତରେ ନା ବହି ରହିବା କଥା, କିନ୍ତୁ ସେହି ବୟସରେ ତାଙ୍କ ହାତରେ ରହୁଛି କାମର ଭାର। ଏସବୁ କଣ ପାଇଁ ହଉଛି ତମେ କେବେ ଭାବିଛ?
1: ବନ୍ଧୁଗଣ, ଏହି ପ୍ରଶ୍ନର ଉତ୍ତର ଖୋଜିବା ଓ ସମାଜକୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ମାସ 12 ତାରିଖରେ ପାଳନ କରାଯାଏ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। କ୍ଷଣପ୍ରଭା, ତମ ପ୍ରଶ୍ନଟି ଯେତେ ଜଟିଳ ଥିଲା ତାର ଉତ୍ତର ଖୁବ୍ ସରଳ। ଗୋଟେ ଶିଶୁର ହାତରେ ଯଦି ଆମେ ଗୋଟେ ପୁସ୍ତକ ଖଣ୍ଡଟିଏ ବି ଦେବା ନା, ସେ ତାର ସମ୍ପୂର୍ଣ୍ଣ ଜୀବନକୁ ପରିବର୍ତ୍ତନ କରିପାରିବ। ଆଚ୍ଛା କ୍ଷଣପ୍ରଭା, ଆମେ ତ ଏ ସମ୍ପର୍କରେ ଅନେକ କଥା ହେବା ଆଗକୁ, କିନ୍ତୁ ଚାଲନା ସେ ଭିତରୁ କିଛି ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

0: ଜାଣିଛୁ କ୍ଷଣପ୍ରଭା, ଯେଉଁ ଶିଶୁଟିର ହାତରେ ପୁସ୍ତକ ବଦଳରେ ଥାଏ ହାତୁଡ଼ି, ସେ ଶିଶୁଟି ମନରେ କଣ କଥା ଆସୁଥିବ?
1: କଣ କଥା ଆସୁଥିବ?
0: ସେ ଶିଶୁଟି ଚିନ୍ତା କରୁଥିବ କି ଛୋଟ ଛୋଟ ହାତ ମୋର, ଧରିବାକୁ ଚାହିଁ ବହି, କାମର ଭାର ନୁହେଁ ମୋତେ ସ୍ୱପ୍ନର ଆକାଶ ଦେଇ, ସ୍କୁଲ ବାଟେ ଚାଲିବି ମୁଁ, ଗୀତ ଗାଇବି ଖୁସିରେ, ଶ୍ରମର ଶୃଙ୍ଖଳ ଭାଙ୍ଗି ଦିଅ, ରହିବି ମୁଁ ଖୁସିରେ, ଶିଶୁ ମୁଁ ଭାର ନୁହେଁ, ଦେଶର ଭବିଷ୍ୟତ ଆଜି, ସୁରକ୍ଷିତ ଶୈଶବ ଦିଅ ମୋତେ, ଏଇ ମୋର ଛୋଟ ଅନୁରୋଧ ରାଜି।
1: ବାଃ, କେତେ ସୁନ୍ଦର ଆବେଦନ! ସତ କହିଲ ଭାଗ୍ୟଶ୍ରୀ, ଛୋଟ ପିଲାମାନେ କେବେ ବି କାମର ଭାର ତଳେ ଚାପି ହୋଇ ରହିବା ଠିକ କଥା ନୁହେଁ।
0: ହଁ, ସତ କଥା କହିଛ, ପିଲେ ହସିଲେ ଦେଶ ହସେ, ପିଲେ ପଢିଲେ ଦେଶ ବଢେ, ଏବଂ ଶ୍ରମର ଭାର ଦୂରେ ଯାଉ, ଶିକ୍ଷାର ଦୀପ ସବୁଠି ଜଳୁ। ବନ୍ଧୁଗଣ, ମନେ ରଖନ୍ତୁ, ଶିଶୁମାନେ ଆଜିର ନୁହେଁ, ଆସନ୍ତା କାଲିର ନାଗରିକ। ସେମାନଙ୍କୁ ସୁରକ୍ଷିତ ଶୈଶବ, ଶିକ୍ଷା ଓ ସ୍ନେହ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ବନ୍ଧୁଗଣ, ଏହି ଶିଶୁ ଶ୍ରମିକମାନଙ୍କୁ ରୋକିବା ପାଇଁ, ସମାଜକୁ ସଚେତନ କରିବା ପାଇଁ ପ୍ରତିବର୍ଷ ଜୁନ୍ ମାସ 12 ତାରିଖରେ, ମାନେ ଆଜିର ଦିବସରେ ପାଳନ କରାଯାଏ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ। ଏକ ଏମିତି ଦିନ ଯାହା ଆମକୁ ମନେ ପକାଇ ଦିଏ ଯେ ଶୈଶବ କାମ କରିବା ପାଇଁ ନୁହେଁ, ସ୍ୱପ୍ନ ଦେଖିବା ପାଇଁ ହୋଇଥାଏ।
1: ଟିକେ ଭାବନ୍ତୁ ତ ଯୁବବନ୍ଧୁ।

0: କାଳେ ଆମେ ନିଜ ଛୁଆମାନଙ୍କୁ ସ୍କୁଲକୁ ପଠାଉଛେ, ସେମାନଙ୍କ ଭବିଷ୍ୟତ ଗଢିବାର ସ୍ୱପ୍ନ ମଧ୍ୟ ଦେଖୁଛେ, କିନ୍ତୁ ଆମ ଚାରିପାଖରେ ଏମିତି ଅନେକ ଶିଶୁ ଅଛନ୍ତି ଯେଉଁମାନଙ୍କ ପାଇଁ ସକାଳର ଅର୍ଥ ହେଉଛି କାମକୁ ଯିବା, ପରିଶ୍ରମ କରିବା ଏବଂ ଜୀବନ ସହ ସଂଘର୍ଷ କରିବା। ସେମାନଙ୍କର ମଧ୍ୟ ସ୍ୱପ୍ନ ଅଛି, ଇଚ୍ଛା ଅଛି, କିନ୍ତୁ ପରିସ୍ଥିତି ସେହି ସ୍ୱପ୍ନକୁ ଅଧା ରାସ୍ତାରେ ଅଟକେଇ ଦେଉଛି।
1: ହଁ ଯୁବବନ୍ଧୁ, ଆଜିର ଏହି କାର୍ଯ୍ୟକ୍ରମରେ ଆମେ କଥା ହେବା ଶିଶୁ ଶ୍ରମର ବାସ୍ତବତା, ଏହାର କାରଣ, ଏହାର ପ୍ରଭାବ ଏବଂ ଏକ ଶିଶୁ ଶ୍ରମମୁକ୍ତ ସମାଜ ଗଢିବାରେ ଆମର ଦାୟିତ୍ୱ ସମ୍ପର୍କରେ। କାରଣ ପ୍ରତ୍ୟେକ ଶିଶୁର ହସ, ପ୍ରତ୍ୟେକ ଶିଶୁର ଶିକ୍ଷା ଏବଂ ପ୍ରତ୍ୟେକ ଶିଶୁର ସୁରକ୍ଷିତ ଶୈଶବ ହିଁ ଏକ ସୁନ୍ଦର ଭବିଷ୍ୟତର ପରିଚୟ।
0: ତେଣୁ ଯୁବବନ୍ଧୁ, ଆମ ସହିତ ଶେଷ ପର୍ଯ୍ୟନ୍ତ ଯୋଡି ରୁହନ୍ତୁ, ଆଉ ଆମେ ମିଶିକରି କଥା ହେବା। ଶିଶୁର ହାତରେ କାମ ନୁହେଁ, କଲମ ରହିବା ଦରକାର। ଶିଶୁର ଆଖିରେ ଲୁହ ନୁହେଁ, ଅନେକ ସ୍ୱପ୍ନ ରହିବା ଦରକାର।
1: ତେବେ ଚାଲନ୍ତୁ ନା କଥାବାର୍ତ୍ତା ମଧ୍ୟରୁ କିଛି ସମୟର ବିରତି ନେଇ ଶୁଣିନେବା ଏହି ଗୀତଟି।

0: ବନ୍ଧୁଗଣ, ଯେତେବେଳେ ଆମେ ଶିଶୁ ଶ୍ରମ ବିଷୟରେ କଥା ହେଉ, ସେତେବେଳେ ଏହା କେବଳ ଗୋଟିଏ ଶିଶୁର ସମସ୍ୟା ନୁହେଁ, ବରଂ ଏହା ସମଗ୍ର ସମାଜର ସମସ୍ୟା। କାରଣ କ'ଣ ଜାଣନ୍ତି? କାରଣ ହେଉଛି, ଆଜି ଯେଉଁ ଶିଶୁ ଶିକ୍ଷାରୁ ବଞ୍ଚିତ ହେଉଛି, ସେ କାଲି ନିଜର ସମ୍ପୂର୍ଣ୍ଣ କ୍ଷମତାକୁ ବିକଶିତ କରିପାରିବ ନାହିଁ। ଏହାର ପ୍ରଭାବ କେବଳ ସେହି ପରିବାର ଉପରେ ପକାଇବ ନାହିଁ, ବରଂ ସମଗ୍ର ଦେଶ ଉପରେ ମଧ୍ୟ ପକାଇବ।
1: ଆଜ୍ଞା, ହଁ ଯୁବବନ୍ଧୁ, ଆମ ସମାଜରେ ଦାରିଦ୍ର୍ୟ, ଅଶିକ୍ଷିତ, ବେରୋଜଗାରୀ ଏବଂ ସାମାଜିକ ଅସମାନତା ଦେଖାଯାଉଛି, ଆଉ ଶିଶୁ ଶ୍ରମର ପ୍ରମୁଖ କାରଣ ହିଁ ଏସବୁ। ଅନେକ ପରିବାର ଆର୍ଥିକ ସଙ୍କଟରେ ଥିବାରୁ ନିଜ ପିଲାମାନଙ୍କୁ କାମରେ ପଠାଇବାକୁ ବାଧ୍ୟ ହେଉଛନ୍ତି, ଫଳରେ ପିଲାମାନେ ସ୍କୁଲରୁ ଦୂରେଇ ଯାଉଛନ୍ତି, ଆଉ ଏଇ ଅଶିକ୍ଷାରୁ ଦାରିଦ୍ର୍ୟ, ଆଉ ଦାରିଦ୍ର୍ୟରୁ ପୁଣି ଅଶିକ୍ଷା, ଏମିତି ନିରବିଚ୍ଛିନ୍ନ ଭାବେ ସତରେ ବ୍ୟାପି ଚାଲିଛି।
0: ହଁ ଯୁବବନ୍ଧୁ, ଶିଶୁ ଶ୍ରମ ସହିତ ଜଡିତ ଆଉ ଏକ ବଡ ସାମାଜିକ ସମସ୍ୟା ହେଉଛି ଶିଶୁ ଶୋଷଣ। ଅନେକ ଶିଶୁ କମ ମଜୁରିରେ ଦୀର୍ଘ ସମୟ କାମ କରନ୍ତି, ଅସୁରକ୍ଷିତ ପରିବେଶରେ ରୁହନ୍ତି ଏବଂ ଶାରୀରିକ ଓ ମାନସିକ ନିର୍ଯାତନାର ମଧ୍ୟ ଶିକାର ହୁଅନ୍ତି। ଏହା ସେମାନଙ୍କ ସ୍ୱାସ୍ଥ୍ୟ, ଆତ୍ମବିଶ୍ୱାସ ଏବଂ ବ୍ୟକ୍ତିତ୍ୱ ବିକାଶକୁ ମଧ୍ୟ ପ୍ରଭାବିତ କରେ।
1: ଏହା ସହିତ ଶିଶୁ

0: ଶ୍ରମ ବାଲ୍ୟ ବିବାହ ଶିଶୁ ଶିକ୍ଷାରୁ ବଞ୍ଚିତ ହେବା ଅପରାଧରେ ଯୋଡ଼ି ହେବା ଏମିତି ଅନେକ ସାମାଜିକ ସମସ୍ୟାକୁ ମଧ୍ୟ ବଢ଼େଇଥାଏ। ଯେଉଁ ସମାଜ ନିଜର ପିଲାମାନଙ୍କୁ ସୁରକ୍ଷା ଦେଇପାରେ ନାହିଁ ସେହି ସମାଜର ଉନ୍ନତି ସତରେ ଅସମ୍ଭବ।
1: ତେଣୁ ବନ୍ଧୁଗଣ ଶିଶୁ ଶ୍ରମ ବିରୋଧରେ ଲଢ଼େଇ କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ଏହା ଆମ ସମସ୍ତଙ୍କର ଦାୟିତ୍ୱ। ଯଦି ଆମେ କୌଣସି ଶିଶୁକୁ କାମ କରିଥିବାର ଦେଖୁଛେ ତେବେ ତାହାକୁ ସାଧାରଣ ଘଟଣା ଭାବରେ ନ ଦେଖି ସଚେତନ ନାଗରିକ ଭାବେ ପ୍ରତିକ୍ରିୟା କରିବା ଆବଶ୍ୟକ କାରଣ ପ୍ରତ୍ୟେକ ଶିଶୁର ଅଧିକାର ହେଉଛି ଶିକ୍ଷା ସୁରକ୍ଷା ଏବଂ ସମ୍ମାନ ପୂର୍ବକ ଜୀବନ।
0: ଏକ ଶିଶୁ ଶ୍ରମ ମୁକ୍ତ ସମାଜ ହିଁ ଏକ ସୁସ୍ଥ ଶିକ୍ଷିତ ଏବଂ ପ୍ରଗତିଶୀଳ ସମାଜର ଭିତ୍ତି। ଶିଶୁମାନଙ୍କ ହାତରେ କାମ ନୁହେଁ, ଆମେ ଯେମିତି କଥା ହେଇଥିଲେ ଶିଶୁମାନଙ୍କ ହାତରେ ରହିବା କଥା ସବୁବେଳେ କଲମ, କାରଣ କଲମ ଥିଲେ ହିଁ ଦେଶର ଭବିଷ୍ୟତ ଉଜ୍ଜଳ ହେବ।
1: ବନ୍ଧୁଗଣ ଶିଶୁ ଶ୍ରମ କେବଳ ଏକ ସାମାଜିକ ସମସ୍ୟା ନୁହେଁ, ଏହା ଏକ ଗୁରୁତର ଆଇନଗତ ଅପରାଧ ମଧ୍ୟ। ଶିଶୁମାନଙ୍କର ଅଧିକାର ସୁରକ୍ଷା ପାଇଁ ଭାରତରେ ବିଭିନ୍ନ ସାମ୍ବିଧାନିକ ଓ ଆଇନଗତ ବ୍ୟବସ୍ଥା ମଧ୍ୟ ରହିଛି। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 24 ଅନୁଯାୟୀ 14 ବର୍ଷରୁ କମ୍ ବୟସର କୌଣସି ଶିଶୁଙ୍କୁ କାରଖାନା ଖଣି କିମ୍ବା ଅନ୍ୟ କୌଣସି ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯାଇ ପାରିବ ନାହିଁ।
0: ସେହିଭଳି ଅନୁଚ୍ଛେଦ 21(ক)-6-14 ବର୍ଷ ବୟସର ପ୍ରତ୍ୟେକ ଶିଶୁଙ୍କୁ ନିଃଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ପ୍ରଦାନ କରିଥାଏ। ଏହି ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷାର ଅଧିକାର ଆଇନ 2009 ରାଇଟ୍ ଟୁ ଏଜୁକେସନ ଆକ୍ଟ 2009 ପ୍ରଣୟନ କରାଯାଇଛି।
1: ଆଉ ମଧ୍ୟ ଜାଣିଛନ୍ତି କି ଅନୁଚ୍ଛେଦ 39(ଇ)-ଏଫ୍ ରାଜ୍ୟକୁ ନିର୍ଦ୍ଦେଶ ଦେଇଥାଏ ଯେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଓ ଶକ୍ତିର ଅପବ୍ୟବହାର ନ ହେଉ ଏବଂ ସେମାନଙ୍କର ଶୈଶବ ଓ ମର୍ଯ୍ୟାଦା ସୁରକ୍ଷିତ ରହୁ। ଶିଶୁ ଶ୍ରମିକ ରୋକିବା ପାଇଁ ଚାଇଲ୍ଡ ଆଣ୍ଡ ଆଡୋଲସେଣ୍ଟ ଲେବର ପ୍ରୋହିବିସନ ଆଣ୍ଡ ରେଗୁଲେସନ ଆକ୍ଟ 1986 ଏକ ଗୁରୁତ୍ୱପୂର୍ଣ୍ଣ ଆଇନ। 2016 ସଂଶୋଧନ ପରେ 14 ବର୍ଷରୁ କମ୍ ଶିଶୁଙ୍କୁ କୌଣସି ବ୍ୟବସାୟିକ କାମରେ ନିଯୁକ୍ତ କରାଯିବା ନିଷିଦ୍ଧ। 14-18 ବର୍ଷ ବୟସର କିଶୋରମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିଯୁକ୍ତ କରିବା ମଧ୍ୟ ଏକ ବେଆଇନ କାର୍ଯ୍ୟ।
0: ଏହି ଆଇନ ଉଲ୍ଲଂଘନ କଲେ ନିଯୁକ୍ତିଦାତାଙ୍କ ବିରୁଦ୍ଧରେ କାରାଦଣ୍ଡ, ତା ସହିତ ଜୋରିମାନାର ବ୍ୟବସ୍ଥା ମଧ୍ୟ ରହିଛି। ତାହା ଛଡ଼ା ଜୁଭେନାଇଲ୍ ଜଷ୍ଟିସ୍ କେୟାର ଆଣ୍ଡ ପ୍ରୋଟେକ୍ସନ ଅଫ୍ ଚିଲ୍ଡ୍ରେନ୍ ଆକ୍ଟ 2015 ଶିଶୁ ଶୋଷଣ ପରିତ୍ୟାଗ ଓ ଅବହେଳା ବିରୁଦ୍ଧରେ ସୁରକ୍ଷା ପ୍ରଦାନ କରେ। ଶିଶୁମାନଙ୍କୁ ବାଧ୍ୟତାମୂଳକ ଶ୍ରମ କରାଇବା ଏହି ଆଇନ ଅନୁସାରେ ଏକ ଦଣ୍ଡନୀୟ ଅପରାଧ ହୋଇପାରେ।
1: ଜାଣିଛନ୍ତି ଶ୍ରୋତା ବନ୍ଧୁ, ଆମ ଭାରତ ଇଣ୍ଟରନ୍ୟାସନାଲ ଲେବର ଅର୍ଗାନାଇଜେସନର ବିଭିନ୍ନ ସମ୍ମିଳନୀକୁ ସମର୍ଥନ କରିଛି, ଯାହାର ଲକ୍ଷ୍ୟ ହେଉଛି ଶିଶୁ ଶ୍ରମର ସମ୍ପୂର୍ଣ୍ଣ ଉଚ୍ଛେଦ ଏବଂ ପ୍ରତ୍ୟେକ ଶିଶୁ ପାଇଁ ସୁରକ୍ଷିତ ଶୈଶବ ନିଶ୍ଚିତ କରିବା।
0: ତେଣୁ ଯୁବବନ୍ଧୁ, ଶିଶୁ ଶ୍ରମ ବିରୁଦ୍ଧରେ ଆଇନ ରହିଛି, କିନ୍ତୁ ଏହାର ସଫଳତା ସମାଜର ସଚେତନତା ଓ ସହଯୋଗ ଉପରେ ନିର୍ଭର କରିଥାଏ। ଯେତେବେଳେ ଆମେ ପ୍ରତ୍ୟେକ ପିଲାଙ୍କୁ ଶିକ୍ଷା ଓ ଅଧିକାରକୁ ସମ୍ମାନ ଦେବା, ସେତେବେଳେ ହିଁ ଏକ ଶିଶୁ ଶ୍ରମ ମୁକ୍ତ ଭାରତର ଗଠନ ସମ୍ଭବ ହେବ।
1: ତେଣୁ ବନ୍ଧୁଗଣ, ଶିଶୁ ଶ୍ରମ ଭଳି ଏକ ଜଟିଳ ସମସ୍ୟାର ସମାଧାନ କେବଳ ଆଇନ ପ୍ରଣୟନ କରିଦେଲେ ହେବ ନାହିଁ, ଏଥିପାଇଁ ସରକାର, ସମାଜ ଏବଂ ସାଧାରଣ ନାଗରିକଙ୍କ ସାମୂହିକ ପ୍ରୟାସ ରହିବା ମଧ୍ୟ ଆବଶ୍ୟକ।
0: ଯୁବବନ୍ଧୁ, କଥାବାର୍ତ୍ତାରୁ ଟିକେ ବିରତି ନେଇ ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

0: ଆଚ୍ଛା କ୍ଷଣପ୍ରଭା, କଥାବାର୍ତ୍ତା ତ ହେଲେଣି, ବର୍ତ୍ତମାନ ଚାଲନା ଗୋଟେ ଗେମ୍ ଖେଳିବା, କ'ଣ କହୁଛ?
1: କୋଉ ଗେମ୍?
0: ହଁ, ମନେ ପଡ଼ିଲା, ଏବେ ଚାଲ ନା ଗୋଟେ ପ୍ରହେଳିକା ଗେମ୍ ଖେଳିବା। ମୁଁ ତମକୁ କିଛିଟା ରିଡିଲ୍ ପଚାରିବି ଆଉ ତମେ ତାର ସାଙ୍ଗେ ସାଙ୍ଗେ ଆନ୍ସର ଦେବ।
1: ହଉ, ଚେଷ୍ଟା କରିବା।
0: ତମ ପାଇଁ ପ୍ରଥମ ପ୍ରହେଳିକା ହେଉଛି, କାମକୁ ଯାଏନି ତଥାପି ସକାଳୁ ଉଠେ, ବହି ଖାତା ଧରି ପ୍ରତିଦିନ ଛୁଟେ, କୁହ ତ ଦେଖି କିଏ ସେ?
1: ସକାଳୁ ଉଠେ, ବହି ଖାତା ଧରି ପ୍ରତିଦିନ ଛୁଟେ, ପିଲାମାନେ କି?
0: ହଁ, ଛାତ୍ର ବା ଛାତ୍ରୀ ମାନେ ସକାଳୁ ଉଠି ବିଦ୍ୟାଳୟ ଯାଆନ୍ତି ନା।
1: ଆରେ ଆରେ, ହଁ ହଁ ହଁ, ଠିକ କଥା ଠିକ କଥା।
0: ଦ୍ୱିତୀୟ ପ୍ରଶ୍ନଟି, ମୋର ଘରେ ହଜାରେ ସାଙ୍ଗ, ଜ୍ଞାନ ଦିଏ ଅନେକ ରଙ୍ଗ, କାମ ନୁହେଁ ମୋର ପରିଚୟ, ଶିକ୍ଷା ଦିଏ ଅପାର ବିଜୟ।
1: ହଜାରେ ସାଙ୍ଗ, ହଜାରେ ସାଙ୍ଗ ନା ମୋ ଭାଗ୍ୟଶ୍ରୀ, ଜାଣି ହଉନି।
0: ମନେ ପକାଅ ତ, ମୋର ପ୍ରଥମ ପ୍ରଶ୍ନଟି ସହ ୟାର ଉତ୍ତର ଯୋଡି ହେଇ ରହିଛି।
1: ଛାତ୍ର ଛାତ୍ରୀ, ସ୍କୁଲ ବ୍ୟାଗ, ସ୍କୁଲ ବ୍ୟାଗର ହଜାରେ ସାଙ୍ଗ, ହଜାରେ ବହି ତ ତା ଭିତରେ ରହିବନି।
0: ମୋର ଘରେ ହଜାରେ ସାଙ୍ଗ, କୌଣସି ଏକ ଘର ଯେଉଁଠି ତୁମର ଅନେକ ସାଙ୍ଗମାନେ ମିଳିତ ଆକାରରେ ଥାନ୍ତି ଏବଂ ତମେ ତାଙ୍କ ସାଙ୍ଗରେ ଗେମ୍ ମଧ୍ୟ ଖେଳ।
1: ଆରେ ଆରେ, ସ୍କୁଲ କି?
0: ହଁ ଠିକ କହିଛ, ବିଦ୍ୟାଳୟ।
1: ଯା ହଉ, ତାପରେ ପଚାରିଲ?
0: ନାହିଁ ମୋର ପାଦ, ନାହିଁ ମୋର ହାତ, ତଥାପି ଖୋଲି ଦିଏ ଜ୍ଞାନର ବାଟ।
1: ବୁଝିଲ ଭାଗ୍ୟଶ୍ରୀ, ଏତେ ସହଜ, ଛୁଆକୁ ପଚାରିଲେ କହିଦବ ପରା।
0: ଆଚ୍ଛା ଦେଖି କହିଲ ତମେ,
1: ବହି ବହି।
0: ଆରେ ବାଃ, ତମେ ଜାଣିଗଲ।
1: ହଁ ପରା, ଛୋଟବେଳେ କେତେ ଏମିତି ପ୍ରଶ୍ନ ପଚାରିନାହାନ୍ତି, ହାତ ଗୋଡ଼ ତାର ନଥିବ।
0: ହଁ ମନେ ଅଛି ତାହେଲେ। ଆଚ୍ଛା ଏବେ ପରବର୍ତ୍ତୀ ପ୍ରଶ୍ନଟି, ନାହିଁ ମୁଁ ମଣିଷ, ନାହିଁ ମୁଁ ପଶୁ, ତଥାପି ସବୁଠି ମୋର ସମ୍ମାନ, ମତେ ଧରି ଲେଖି ଶିଖନ୍ତି ପିଲାମାନେ, ହୁଅନ୍ତି ମହାନ।
1: ସେ ମଣିଷ ନୁହେଁ କି ପଶୁ ନୁହେଁ,
0: ନା
1: ଜିନିଷ।
0: ଏମିତି ଏକ ଜିନିଷ ଯାହାକୁ ଧରିଲେ ତୁମର ସମ୍ମାନ ମଧ୍ୟ ବଢିଯାଏ।
1: ଜିନିଷକୁ ଧରିବି ସମ୍ମାନ ବଢିବ, ଆଉ ଗୋଟେ କଣ ଲେଖାଲେଖି କଥା କହୁଥିଲ ପରା?
0: ହଁ ହଁ,
1: ଆଉ ଥରେ କହିଲ।
0: ମତେ ଧରି ଲେଖି ଶିଖନ୍ତି ପିଲାମାନେ, ହୁଅନ୍ତି ମହାନ।
1: ଜିନିଷକୁ ଧରି ଲେଖିବି ମହାନ ହେବି, ଆଉ କଲମ କି?
0: ଠିକ କହିଛ, କଲମ। ତମେ ଭାବ ତ, ସାମାନ୍ୟ ଗୋଟେ କଲମରେ କେତେ ଯେ ଶକ୍ତି ରହିଛି।
1: ଛୋଟବେଳେ ପଢିନି ସାହିତ୍ୟ ବହିରେ, 80 ମସିର ଶକ୍ତି।
0: ବାସ ବାସ। ଆଚ୍ଛା ବର୍ତ୍ତମାନ ପ୍ରଶ୍ନଟି ତମ ପାଇଁ, ମୁଁ ଦେଉଛି ଜ୍ଞାନର ଆଲୋକ ଅଜ୍ଞାନକୁ କରେ ଦୂର, ଶିଶୁ ମତେ ଧରିଲେ ହୁଏ ଭବିଷ୍ୟତ ତାର ସୁଦୃଢ଼ ଓ ସୁର।
1: ଆଲୋକ ମାନେ ଲାଇଟ ଦବ, ଲାଇଟ ଦବ ଅଜ୍ଞାନ ପଳେଇବ। କୌଣସି ଜିନିଷରେ ଲାଇଟ ଥିବ ନା କଣ କହୁଛ?
0: ଆରେ ଲାଇଟ ଥିବାର ଅର୍ଥ ଏ ନୁହେଁ ଯେ ତମେ କରେଣ୍ଟ କଥା ଭାବୁଛ, ସେ କଥା ନୁହଁ, ତମ ଜୀବନକୁ ଆଲୋକିତ କରିଦେବ।
1: ଜୀବନକୁ ଆଲୋକ କରିବ, ପୁଣି ଜ୍ଞାନ ଦବ। ବହି
0: ବହି ମନେ ପକାଅ ତ, ବର୍ତ୍ତମାନ ହିଁ ଆମେ କଥାବାର୍ତ୍ତା ହେଇଥିଲେ ସେ ବିଷୟରେ।
1: ହଁ ହଁ, ଗୋଡ଼ ହାତ ନାହିଁ ପରା।
0: ହଁ ଠିକ କହିଛ, ବର୍ତ୍ତମାନ ଆଜି ପାଇଁ ତୁମକୁ ଶେଷ ପ୍ରଶ୍ନ।
1: ଜମା ନୁହେଁ, ଏତେ ସାରା ପ୍ରଶ୍ନ ତମେ ପଚାରିଲଣି, ମୁଁ ଗୋଟେ ତମକୁ ପଚାରିବିନି?
0: ଆଚ୍ଛା ହଉ ଠିକ ଅଛି, ପଚାର ତ।
1: ମୋର ଚାରି କାନ୍ଥ ମଧ୍ୟରେ ଶିକ୍ଷାର ଫୁଲ ଫୁଟେ, ସକାଳ ହେଲେ ପିଲା ଖୁସି ଖୁସି ମୋ ପାଖକୁ ଛୁଟେ, କହିଲ ଦେଖି?
0: ଚାରି କାନ୍ଥ ଫୁଲ ଫୁଟେ,
1: ପୁଣି ଶିକ୍ଷାର ଫୁଲ,
0: ଶିକ୍ଷାର ଫୁଲ। ଆଚ୍ଛା, ଚାରି କାନ୍ଥ ମଧ୍ୟରେ ସାଙ୍ଗସାଥୀ ମାନଙ୍କ ମେଳରେ ବସି ଶିକ୍ଷାର ଫୁଲ ଫୁଟେ, ନା କଣ? ମୋରି ପ୍ରଶ୍ନ ମତେ ପଚାରୁଛ, ବିଦ୍ୟାଳୟ।
1: ଆରେ ବାଃ, ତମେ ବୁଝିଲ, ଏକଦମ ପୁରା ଫିଟ୍ ଅଛ।
0: କଣ ଭାବିଲ ମତେ, ଶିକ୍ଷାର କଥା ଉଠିବ ଆଉ ଜାଣିବାନି ବା କେମିତି?
2: ଯୁବବନ୍ଧୁ, ଶିଶୁମାନେ କୌଣସି ଦେଶର କେବଳ ଭବିଷ୍ୟତ ନୁହନ୍ତି, ସେମାନେ ବର୍ତ୍ତମାନର ମଧ୍ୟ ଏକ ମୂଲ୍ୟବାନ ସମ୍ପଦ। ସେମାନଙ୍କର ହସ, ସେମାନଙ୍କର ସ୍ୱପ୍ନ ଏବଂ ସେମାନଙ୍କର ଶିକ୍ଷା ହିଁ ଏକ ସୁନ୍ଦର ସମାଜର ଭିତ୍ତି।
1: ଶିଶୁ ଶ୍ରମ କେବଳ ଆଇନର ଉଲ୍ଲଙ୍ଘନ ନୁହେଁ ଯୁବବନ୍ଧୁ, ଏହା ମାନବିକତାର ବିରୁଦ୍ଧରେ ଏକ ଚ୍ୟାଲେଞ୍ଜ ମଧ୍ୟ। ଯେମିତି ଆମେ କାର୍ଯ୍ୟକ୍ରମ ଆରମ୍ଭରୁ କଥା ହେଉଥିଲେ, ହାତରେ ତାଙ୍କର କଲମ ରହିବା କଥା, ସେହି ହାତରେ ଯଦି କାମର ଭାର ପଡେ ତେବେ ଆମ ସମାଜ କେଉଁଠି ନା କେଉଁଠି ବିଫଳ ହୋଇଛି ବୋଲି ଆମକୁ ମାନି ନେବାକୁ ପଡିବ। ଆଚ୍ଛା ଭାଗ୍ୟଶ୍ରୀ, କଥାବାର୍ତ୍ତା ହେଲେ, ପ୍ରଶ୍ନ ପଚାରି ପଚାରି ମଧ୍ୟ ହେଲେ, କିନ୍ତୁ କବିତା କଥା ତ ଆଉ କହିଲନି।
0: କବିତା? ତେବେ ଚାଲ ନା ବର୍ତ୍ତମାନ ଶୁଣିନେବା ଏକ ଭାବପୂର୍ଣ୍ଣ କବିତା।
1: ଶୁଣାଓ ତାହେଲେ।
0: କବିତାର ଶୀର୍ଷକ ହେଉଛି ମୋ ନା ଶିଶୁ। ମୋ ନା ଶିଶୁ, ମୋ ଘର ହସ, ମୋ ପାଇଁ ଖେଳନା ହେଉଛି ସର୍ବଶ୍ରେଷ୍ଠ ରସ, ବହିର ସୁଗନ୍ଧ ଭଲ ଲାଗେ, ନୂଆ ଦିନର ସ୍ୱପ୍ନ ଜାଗେ, କିନ୍ତୁ କିଏ ମୋତେ କହିଲା ଆସ, କାମ କରିଲେ ମିଳିବ ଶ୍ୱାସ, ମୁଁ ତ ଚାହେଁ।

0: ଯିବାକୁ, ସାଙ୍ଗସାଥିମାନଙ୍କ ସହିତ ଦୌଡ଼ି ଖେଳିବାକୁ। ମୋ ଆଖିରେ ଯେତେ ସ୍ୱପ୍ନ ଅଛି ସେ ସ୍ୱପ୍ନ କାହିଁକି ଆଜି କାନ୍ଦୁଛି, ଏସବୁର ଉତ୍ତର ଆଜି ମଧ୍ୟ ମୁଁ ଖୋଜୁଛି।
1: ଆରେ ବା, ବହୁତ ସୁନ୍ଦର ପୂର୍ଣ୍ଣ କବିତା, ଆଉ ସୁନ୍ଦର ସହିତ ବହୁତ ଅର୍ଥପୂର୍ଣ୍ଣ ମଧ୍ୟ। କବିତା ତ ଶୁଣିଲି, ଆଉ ଆମ ଶ୍ରୋତାବନ୍ଧୁ ବି ଅପେକ୍ଷା କରୁଥିବେ କବିତା ପରେ ପରେ ଗୋଟେ ସୁନ୍ଦର ଗୀତ ଶୁଣିବାକୁ, ନା କଣ କହୁଛୁ ଭାଗ୍ୟଶ୍ରୀ?
0: ନିହାତି ରୂପେ, ତାହେଲେ କୁହ ନା ବର୍ତ୍ତମାନ କେଉଁ ଗୀତଟି ଶୁଣିବା?
1: ଚାଲ ତାହେଲେ ଅରିଜିତ ସିଂଙ୍କ କଣ୍ଠରୁ ଶୁଣିନେବା ଏହି ଗୀତଟି।

ରାତି 8ଟାରେ ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଏବଂ 9:30 ଶୁଣିବେ ହ୍ୟାଲୋ ଆକାଶବାଣୀ ପୁରୀ। ରାତି 10ଟାରେ ପ୍ରଚାର କରିବୁ ସରକାରଙ୍କ 12 ବର୍ଷର ପୂର୍ତ୍ତି ଅବସରରେ ବିଭିନ୍ନ ବିଷୟ

ବିଷୟବସ୍ତୁ ଉପରେ ଏନ୍ଏସ୍ଡି ଦ୍ୱାରା ପରିଚାଳିତ ଆକାଶବାଣୀ ଦ୍ୱାରା ପ୍ରସ୍ତୁତ ଏକ ବିଶେଷ ଧାରାବାହିକ କାର୍ଯ୍ୟକ୍ରମ ରାତି 10:30 ପ୍ରଚାର କରିବୁ ଶ୍ରୀଜଗନ୍ନାଥଙ୍କ ଭଜନ। ଶ୍ରୋତାବନ୍ଧୁ ଶୁଣିଲେ ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଶ୍ରୋତାବନ୍ଧୁ ଶୁଣୁଥିଲେ ଇରା ମହାନ୍ତିଙ୍କ କଣ୍ଠରେ ଏକ ଭକ୍ତି ସଙ୍ଗୀତ। ଏବେ ପ୍ରଚାର କରୁଛୁ ଏକ ଦେଶାତ୍ମବୋଧକ ସଙ୍ଗୀତ। କଣ୍ଠଦାନ କରିଛନ୍ତି ସ୍ନେହଲତା ପ୍ରହରାଜ ଏବଂ ଗୀତିକାର ରହିଛନ୍ତି ଉପେନ୍ଦ୍ର ତ୍ରିପାଠୀ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ ସ୍ନେହଲତା ପ୍ରହରାଜଙ୍କ କଣ୍ଠରେ ଏକ ଦେଶାତ୍ମବୋଧକ ସଙ୍ଗୀତ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି, ଶୁଣିବେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ତା ପୂର୍ବରୁ ପ୍ରଚାର କରୁଛୁ କେତୋଟି ବିଜ୍ଞାପନ ବିରତି।
1: ମିସ୍ ସୀମା,
2: ଆଜ୍ଞା,
1: ଏବେ ପୋଲିସ ଷ୍ଟେସନ ଆସନ୍ତୁ। ରୁହନ୍ତୁ, ନହେଲେ ଘରକୁ ଆସିଯିବୁ। ହଁ,
2: କାହିଁକି? କିନ୍ତୁ
1: ଏକୁଟିଆ ଅନ୍ୟ କୋଠରୀକୁ ଯାଆନ୍ତୁ। ଆପଣଙ୍କ ପୁଅ ଆମ କଷ୍ଟଡିରେ ଅଛି, ଆଉ ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି।
2: ଡିଜିଟାଲ ଆରେଷ୍ଟ?
1: 1,00,000 ଦିଅନ୍ତୁ, ବଞ୍ଚିଯିବେ।
2: ଏତେ ଟଙ୍କା?
1: ଆଚ୍ଛା ଠିକ୍ ଅଛି, ଗୋଟେ ଲିଙ୍କ୍ ପଠେଇଛି, ଏବେ ପ୍ରୋସେସିଂ ପାଇଁ 30,000 ଦିଅ, ନହେଲେ ପୁଅ ଜେଲ୍ ଯିବ।
2: ଜେଲ୍ ତ ତୁମେ ଯିବ, ତୁମର ଚେହେରା ରେକର୍ଡ ହେଇ ସାରିଛି।
1: ଆରେ,
2: ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍, ସେଥିପାଇଁ ପ୍ୟାନିକ୍ ହୁଅନ୍ତୁ ନାହିଁ। ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୋଲିସକୁ ରିପୋର୍ଟ କରନ୍ତୁ।
3: ହ୍ୟାଲୋ ମମ୍ମା,
2: ହାଇ।
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ବନସ୍ତି ଡାକିଲା ଗଜ, ଗାଁଠୁ ସହରେ ରଜ ମଉଜ, ରଜ ଦୋଳି, ମା ମାନଙ୍କ ହାତ ତିଆରି ପିଠା ପସରା, ମିଠା ପାନର ନିଆରା ସ୍ୱାଦ, ଏସବୁକୁ ଏଥରର ରଜରେ ସୁଭଦ୍ରା ଶକ୍ତି କରିଛି ଆହୁରି ସମୃଦ୍ଧ। ଏସିଛି ମା ମାନଙ୍କ ହାତ ତିଆରି ଆରିସା, କାକରା, ମଣ୍ଡା, ଚକୁଳି ଓ ଅନ୍ୟାନ୍ୟ ସୁସ୍ୱାଦୁ ପିଠାର ମହକ ରଜରେ ପହଞ୍ଚୁଛି ଆପଣଙ୍କ ନିକଟରେ। June 12-16 ପର୍ଯ୍ୟନ୍ତ ଭୁବନେଶ୍ୱରର ଶହୀଦନଗରଠୁ ନେଇ ଏସ୍ପ୍ଲାନେଟ, ଇନ୍ଫୋସିଟି, ନନ୍ଦନକାନନ ଓ ସହରର ପ୍ରମୁଖ ସ୍ଥାନରେ ବୁଲୁଛି ପିଠା ଅନ୍ ହ୍ୱିଲ୍। ଏହା କେବଳ ପିଠାର ସମ୍ଭାର ନୁହେଁ, ଏହା ହେଉଛି ଆମ ପରମ୍ପରା ଓ ନାରୀ ସଶକ୍ତିକରଣର ପରିଚୟ। ଆସନ୍ତୁ ଏହି ରଜରେ ଓଡ଼ିଶାର ଖାଣ୍ଟି ପାରମ୍ପରିକ ପିଠାର ମଜା ନିଅନ୍ତୁ ଏବଂ ସୁଭଦ୍ରା ଶକ୍ତିର ପ୍ରୟାସକୁ ସମର୍ଥନ କରନ୍ତୁ।
0: ଶ୍ରୋତାବନ୍ଧୁ ଶୁଣନ୍ତୁ ଏକ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଚଳିତ ମାସ 13 ଶନିବାର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ପୂର୍ବାହ୍ନ 10:00-11:00 ପର୍ଯ୍ୟନ୍ତ 1 ଘଣ୍ଟା ପାଇଁ ଏକ ବିଶେଷ ଫୋନ୍ ଇନ୍ ପ୍ରଶ୍ନମଞ୍ଚ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯିବ। ଏଥିରେ ବିଷୟ ରହିଛି ସୁସ୍ଥ ବୟୋବୃଦ୍ଧି ସହ ଯୋଗାଭ୍ୟାସ। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ ଭାବେ ଯୋଗଦେବେ ଯୋଗ

0: প্রশিক্ষিকা মঞ্জুলা মিশ্র এবং যোগ প্রশিক্ষক সুরেশ কুমার মহাপাত্র।
1: ଲୋକଙ୍କ ସରକାରଙ୍କର 2 ବର୍ଷର ଗୌରବମୟ ସଫଳତାର ଯାତ୍ରା ଏବେ ଦେଇଛି ଓଡ଼ିଶାକୁ ସଫଳତା।
2: ବିହନରୁ ବଜାର, ସଂଗ୍ରହରୁ ବଣ୍ଟନ, ସମସ୍ତଙ୍କ ହିତରେ ଲୋକଙ୍କ ସରକାର। ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି ମିଳୁଛି। ତ୍ୱରିତ ଏମ୍ଏସ୍ପି ପ୍ରଦାନରେ ଓଡ଼ିଶା ଦେଶରେ ପ୍ରଥମ। ସିଏମ୍ କିଷାନ ଯୋଜନାରେ ଚାଷୀ ପରିବାରକୁ ଆର୍ଥିକ ସହଯୋଗ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବସିଡି। ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ରାଜ୍ୟର ଉଲ୍ଲେଖନୀୟ ଅଭିବୃଦ୍ଧି।
1: ସମୃଦ୍ଧ ଓ ସଶକ୍ତ ଓଡ଼ିଶା ପାଇଁ ବିକାଶର ପ୍ରତିଶ୍ରୁତି ଓ ଜନସେବାର ପ୍ରତିବଦ୍ଧତା। ଯୁବଶକ୍ତିଙ୍କ ଦକ୍ଷତା, ନେତୃତ୍ୱ ଓ କ୍ରୀଡ଼ା ପ୍ରତିଭା ବିକାଶ ପାଇଁ ବ୍ୟାପକ କାର୍ଯ୍ୟକ୍ରମ।
2: ବିକାଶର ମୂଳ ମନ୍ତ୍ର ସୁଦକ୍ଷ ମାନବ ସମ୍ବଳ, ଦୁର୍ନୀତି ମୁକ୍ତ ଶାସନ।
1: ବିକାଶର ଧାରା ଓଡ଼ିଶା ସାରା।
0: ଶ୍ରୋତାବନ୍ଧୁ, ପ୍ରଚାର କରୁଛୁ କେତୋଟି ଆଲବମ୍ର ଗୀତ। ପ୍ରଥମେ ଶୁଣନ୍ତୁ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ସୁରେଶ ପରିଡ଼ା ଏବଂ ସଙ୍ଗୀତରେ ସଜେଇଛନ୍ତି ଦୀପକ କୁମାର।

ଶୁଣୁଥିଲେ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ ଏକ ଓଡ଼ିଆ ଆଲବମ୍ର ଗୀତ। ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆ ଆଧୁନିକ ଗୀତଟିକୁ। ଗାଇଛନ୍ତି ବାବୁଲ ସୁପ୍ରିୟ ଏବଂ ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଓଡ଼ିଆ ଆଧୁନିକ ଗୀତଟି ବାବୁଲ ସୁପ୍ରିୟଙ୍କ କଣ୍ଠରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଆଧୁନିକ ଗୀତଟି ଶୁଣନ୍ତୁ ତପୁ ମିଶ୍ର ଏବଂ ମାନସଙ୍କ କଣ୍ଠରୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ବର୍ତ୍ତମାନ ଆଧୁନିକ ଗୀତଟି ଶୁଣନ୍ତୁ ତପୁ ମିଶ୍ର ଏବଂ ମାନସଙ୍କ କଣ୍ଠରୁ।

ଶ୍ରୋତାବନ୍ଧୁ ଶୁଣୁଥିଲେ ତପୋ ମିଶ୍ର ଏବଂ ମାନସଙ୍କ କଣ୍ଠରେ ଓଡ଼ିଆ ଆଲବମ୍ର ଗୀତଟିଏ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଶେଷ ହେଲା ଓଡ଼ିଆ କଥା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, କିଛି କ୍ଷଣ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

କଲ୍ୟାଣ ବିଭାଗ ଓଡ଼ିଶା ସରକାର। ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ର ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ସମ୍ଭାର। ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ବେଶ ଆକର୍ଷଣୀୟ ଏବଂ ପ୍ରତିଟି ମିଲେଟ୍ ସାମଗ୍ରୀ ଶୁଦ୍ଧ ଓ ସ୍ୱାସ୍ଥ୍ୟପ୍ରଦ। ଜୁନ୍ 12ରୁ 16 ତାରିଖ ପର୍ଯ୍ୟନ୍ତ ଏଥରର ରଜ ମଉଜକୁ ଆହୁରି ଉଲ୍ଲାସରେ ଭରିବାକୁ ଯାଉଛି ସୁଭଦ୍ରା ଶକ୍ତି ବଜାରର ସ୍ୱତନ୍ତ୍ର ରିହାତି। ଏଥର ରଜରେ ସ୍ୱତନ୍ତ୍ର ମଜା। ସୁଭଦ୍ରା ଶକ୍ତି ବଜାର, ଷ୍ଟୋୟାର ସ୍କୁଲ ପାଖ, ୟୁନିଟ୍ 8, SIRD ପରିସର, ଭୁବନେଶ୍ୱର।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ଗତ ଦୁଇ ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଶେର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ରାଜ୍ୟ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି, ବିକାଶର ସୁଫଳରେ ସମସ୍ତେ ଭାଗିଦାର ହେବା ହେଉଛି ସରକାରଙ୍କ ନୀତି। ଗତ ଦୁଇ ବର୍ଷରେ ରାଜ୍ୟ ସରକାର 121 ନୂଆ ଯୋଜନା, କାର୍ଯ୍ୟକ୍ରମ ତଥା ପଦକ୍ଷେପ ଘୋଷଣା କରିଛନ୍ତି। ଏହି କ୍ରମରେ 2027 ମସିହା ସୁଦ୍ଧା ସବୁ ଗ୍ରାମକୁ ମୌଳିକ ସୁବିଧା ପହଞ୍ଚାଇବା ପାଇଁ ମିଶନ ପାୱାର ଗଠନ କରାଯାଇଛି। ସରକାର ଗରିବ, ମହିଳା, ଅନ୍ନଦାତା ଏବଂ ଯୁବବର୍ଗଙ୍କ ପାଇଁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ସୁଭଦ୍ରା ଯୋଜନାରେ ଗତ ଦୁଇ ବର୍ଷ ମଧ୍ୟରେ ହିତାଧିକାରୀମାନଙ୍କୁ 20,600 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ରାଜ୍ୟରେ ଆଜି 23,50,000 ଲକ୍ଷପତି ଦିଦି ଆର୍ଥିକ ସ୍ତରରେ ସଶକ୍ତ ହୋଇଛନ୍ତି। କୃଷି ଓ କୃଷକଙ୍କ ବିକାଶ ପାଇଁ 2025-26 ଖରିଫ ଋତୁରେ 18,83,000 ଚାଷୀଙ୍କଠାରୁ 77,41,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଏଥିସହ ବିଭିନ୍ନ ଯୋଜନାରେ କୃଷକମାନଙ୍କୁ ସଶକ୍ତ କରାଯାଉଛି। ସେଭଳି ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ଅଣାଯାଇଛି। ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ ଉପକୃତ ହେବେ, ବିଶେଷ କରି ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ଆମ ସରକାର ଶିକ୍ଷାକୁ ପ୍ରକୃତ ଅର୍ଥରେ ଦେୟମୁକ୍ତ ୟୁନିଭର୍ସାଲ କରିବା ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ଦେୟମୁକ୍ତ କରିବା ପାଇଁ ମୁଁ ନିଶ୍ଚିତ ଭାବରେ ଆଜି ଘୋଷଣା କରୁଛି। ଏହାଦ୍ୱାରା ରାଜ୍ୟର ସମସ୍ତ ବିଦ୍ୟାର୍ଥୀ, ବିଶେଷ ଭାବେ ଆର୍ଥିକ ସ୍ତରରେ ପଛୁଆ ବର୍ଗ ଓ ଛାତ୍ରଛାତ୍ରୀମାନେ ସମ୍ପୂର୍ଣ୍ଣ ଭାବରେ ଏଥିରେ ଉପକୃତ ହେବେ ଏବଂ ତାଙ୍କ ପରିବାରରେ ମଧ୍ୟ ଯେଉଁ
0: ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହୋଇଛି। ଏହାଫଳରେ ରାଜ୍ୟର 3,46,00,000 ହିତାଧିକାରୀ ଚିକିତ୍ସା ସୁବିଧା ପାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ନିଆଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟରେ ପ୍ରାୟ 9,000 କିଲୋମିଟର ରାସ୍ତା, 57 ସେତୁ ଓ 4 ରେଳ ଓଭରବ୍ରିଜ୍ ପାଇଁ 17,000 କୋଟି ଟଙ୍କା ବିନିଯୋଗ କରାଯାଇଛି। ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ହାସଲ ପାଇଁ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ନିବେଶ ସମ୍ମିଳନୀ ମାଧ୍ୟମରେ 2,00,000 କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଏହାଦ୍ୱାରା ରାଜ୍ୟରେ 17,00,000 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି। ରାଜ୍ୟକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ସେହିଭଳି ଦୋଷୀ ସାବ୍ୟସ୍ତ ହାର ମଧ୍ୟ ବୃଦ୍ଧି ପାଇଛି। ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ଉନ୍ନତି ସହ ସରକାର ରାଜ୍ୟର ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ବିକାଶ ଏକ ନିରନ୍ତର ପ୍ରକ୍ରିୟା, ଏଥିରେ ସରକାର ଓ ଜନସାଧାରଣ

0: ବର୍ଦ୍ଧିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଇଡ଼କୁ ପ୍ରଦର୍ଶନୀ ପଡ଼ିଆରେ କେତୋଟି ପ୍ରମୁଖ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ 124 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସଠାରୁ ଇନ୍ଫୋସିଟି ଭାୟା ଏକାମ୍ର କାନନ ରାସ୍ତାର ଉଦ୍ଘାଟନ ସହ 574 କୋଟି ଟଙ୍କାର ଜନାଶ୍ର ଭବନର ଶିଳାନ୍ୟାସ, ରାଜ୍ୟର ଅଙ୍ଗନବାଡ଼ି କର୍ମୀ, ମହିଳା ସୁପରଭାଇଜର ଓ ବ୍ଲକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନ ଏବଂ ସୁଭଦ୍ରା ଶକ୍ତି ସମ୍ବାଦର ଶୁଭାରମ୍ଭ କରୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିବାର ସମ୍ଭାବନା ରହିଛି। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ଖୁଣ୍ଟିଆ ଆଜି କଳାହାଣ୍ଡି ଗସ୍ତରେ ଯାଇ ସିଲିଗୁଡ଼ା ସ୍ଥିତ ମେଗା ନର୍ସରୀଠାରେ ଓଡ଼ିଶାର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ରର ଉଦ୍ଘାଟନ କରିଛନ୍ତି। ବନ୍ୟପ୍ରାଣୀ ଏବଂ ମାନବ ହାତୀ ସଂଘର୍ଷର ସ୍ଥାୟୀ ସମାଧାନ ଦିଗରେ ଏହି କେନ୍ଦ୍ର ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ହାତୀମାନଙ୍କର ଗତିବିଧିକୁ ଅନୁଧ୍ୟାନ କରିବା ପାଇଁ କର୍ଲାପାଟ ଅଭୟାରଣ୍ୟ ଅନ୍ତର୍ଗତ ସିମିଲପଦର ନିକଟରେ ଏକ ୱାଚ୍ ଟାୱାରକୁ ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ଭାଲେରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିକାଶଧାରା କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ଗଜପତି ଜିଲ୍ଲାର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ଗ୍ରାମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଏକ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଶୁଣିଛନ୍ତି। ଶିବିରରେ 25ରୁ ଅଧିକ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ଶୁଣାଣି ହୋଇଥିଲା। ସମସ୍ୟାଗୁଡ଼ିକ ମଧ୍ୟରେ ବିଦ୍ୟୁତ୍, ପାନୀୟ ଜଳ, ଭତ୍ତା, କ୍ରୀଡ଼ା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସ୍ଥାନ ପାଇଥିଲା। ଆନ୍ତର୍ଜାତୀୟ ଯୋଗ ଦିବସ 2026କୁ ସୁଚାରୁରୂପେ ପାଳନ କରିବା ପାଇଁ କେନ୍ଦୁଝରଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ ଏବଂ ବଡ଼ବିଲ୍ ପୌରପାଳିକାର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଦ୍ୱାରା ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଓଡ଼ିଶା ସ୍ପର୍ଶ କରିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ମୌସୁମୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ଅଞ୍ଚଳ ସ୍ପର୍ଶ କରିଛି। ଆଗାମୀ ଦିନରେ ମୌସୁମୀ ସମ୍ପୂର୍ଣ୍ଣ ଓଡ଼ିଶାକୁ ପ୍ରବେଶ କରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି।
1: ପ୍ରବେଶ କରିଛୁ ଓଡ଼ିଶାରେ, ମୋଷ୍ଟଲି ବହୁତ କମ୍ ପାଗ ଓଡ଼ିଶାର, ଯେମିତିକି ପାରାଦୀପ ହେଇକି ଲାଇନ ଯାଉଛି, ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟା ପଏଣ୍ଟ, ତାପରେ ଭଦ୍ରକ ଜିଲ୍ଲାର ପୁରା କୋଷ୍ଟାଲ ଏରିଆ ଦେଇକି, ଆଉ ଆମର ବାଲେଶ୍ୱର ମୟୂରଭଞ୍ଜର ବି କିଛି ପାଗ ବହୁତ କମ୍ ପାଗରେ ଯାଇଛି, ଜଷ୍ଟ ଛୁଇଁଛି ଓଡ଼ିଶାକୁ। ମଧ୍ୟ ସିଚୁଏସନ କଣ୍ଡିସନ ଫେଭରେବୁଲ ରହିଛି ଆଗାମୀ କିଛି ଦିନ ମଧ୍ୟରେ।
0: ଶିଶୁ ଶ୍ରମିକ ପ୍ରଥାକୁ ରୋକିବା ଏବଂ ଶିଶୁ ଶ୍ରମ ବିରୁଦ୍ଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱରେ ଶିଶୁ ଶ୍ରମ ନିରୋଧ ଦିବସ ପାଳନ କରାଯାଉଛି। ଶିଶୁମାନଙ୍କୁ ସେମାନଙ୍କର ନ୍ୟାଯ୍ୟ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ଜନସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ଶିଶୁ ଶ୍ରମକୁ ଲାଲକାର୍ଡ଼, ପିଲାମାନଙ୍କ ପାଇଁ ନ୍ୟାୟପୂର୍ଣ୍ଣ ଖେଳ, ବୟସ୍କଙ୍କ ପାଇଁ ଉପଯୁକ୍ତ କାମ। ଶିଶୁ ଶ୍ରମିକ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ପାଇଁ ବିଶ୍ୱବ୍ୟାପୀ ସମର୍ଥକମାନଙ୍କୁ ଏକତ୍ରିତ କରିବା ହେଉଛି ଲାଲକାର୍ଡ଼ ଅଭିଯାନ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜଣେ ଶିଶୁକୁ ଶିଖିବା ପାଇଁ ଶିକ୍ଷା ଦେବା ଉଚିତ, ବାଧ୍ୟବାଧକତାରେ ଶିଶୁକୁ ରୋଜଗାର କରିବାକୁ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଅବସରରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ଖାରବଳନଗର ସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ ହୋଇଛି। ଏହି ଅବସରରେ ପୋଷ୍ଟର ଉନ୍ମୋଚନ ଓ ଶିଶୁ ଶ୍ରମ ନିରାକରଣ ରଥର ଶୁଭାରମ୍ଭ କରାଯାଇଛି। ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଅରୁମକମ୍ ଶିଶୁ ଶ୍ରମ ବିରୋଧୀ ପୋଷ୍ଟର ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମ

0: ଚଳିତ ମାସ 26 ତାରିଖ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁରଠାରେ 15 ଦିନ ବ୍ୟାପୀ ସଚେତନତା ଅଭିଯାନକୁ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି। ବ୍ୟାଙ୍କିଂ କ୍ଷେତ୍ରରେ ଉପଲବ୍ଧ ସମସ୍ତ ସରକାରୀ ଯୋଜନା ଗ୍ରାମୀଣ ସ୍ତରରେ ବସବାସ କରୁଥିବା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା ସମ୍ପର୍କରେ ଏକ ଆଲୋଚନାଚକ୍ର ପୁରୀ ମେରାଇନ୍ ଡ୍ରାଇଭ୍ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ଜାତୀୟ ସ୍ତରୀୟ ଆଲୋଚନାଚକ୍ରରେ ବ୍ୟାଙ୍କିଂ କ୍ଷେତ୍ରରେ ଜୀବନ ବୀମା, ପେନ୍ସନ୍ ତଥା ସରକାରଙ୍କ ନୂତନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ କ୍ଷୁଦ୍ର ଋଣ ପ୍ରଦାନ, ଧନ୍ଦାମୂଳକ ଶିକ୍ଷା, ଡିଜିଟାଲ ସାକ୍ଷରତାକୁ ନେଇ ବିଚାର ଆଲୋଚନା ହୋଇଥିଲା। କାର୍ଯ୍ୟକ୍ରମରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ନାବାର୍ଡ, ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଗତ 2 ବର୍ଷରେ ସରକାରଙ୍କ ପଦକ୍ଷେପ ଯୋଗୁଁ ବିକାଶ ଓ ସଶକ୍ତିକରଣ କ୍ଷେତ୍ରରେ ଦୃଶ୍ୟମାନ ପରିବର୍ତ୍ତନ ଆସିଛି, କହିଲେ ମୁଖ୍ୟମନ୍ତ୍ରୀ। କେଜିଠାରୁ ପିଜି ପର୍ଯ୍ୟନ୍ତ ଶିକ୍ଷାକୁ ଦେୟମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ଭୁବନେଶ୍ୱରଠାରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ସିର୍ଲିଗୁଡ଼ାରେ ଉଦ୍ଘାଟିତ ହେଲା ରାଜ୍ୟର ପ୍ରଥମ ହାତୀ ପ୍ରଶିକ୍ଷଣ କେନ୍ଦ୍ର ଏବଂ ଓଡ଼ିଶା ସ୍ପର୍ଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଶିଶୁ ଶ୍ରମ ଦୂରେଇବା, ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନରେ ମୁଁ ସରିତା ସାହୁ। ମଣିଷ ଜୀବନରେ ସବୁଠାରୁ ସୁନ୍ଦର ଓ ନିଷ୍ପାପ ସମୟ ହେଉଛି ପିଲାଦିନ। ହସ, ଖେଳ, ନିଷ୍ପାପ ସ୍ୱପ୍ନ ଆଉ ଜ୍ଞାନର ଆହରଣ ମାଧ୍ୟମରେ ଏକ ଶିଶୁ ଭବିଷ୍ୟତର ମଣିଷ ପାଇଁ ପ୍ରସ୍ତୁତ ହୋଇଥାଏ। କିନ୍ତୁ ସମଗ୍ର ବିଶ୍ୱରେ ଏବେ ମଧ୍ୟ କୋଟି କୋଟି ଶିଶୁ ନିଜର ଜୀବିକା ଓ ଜୀବନ ରକ୍ଷା ପାଇଁ ନିରନ୍ତର ସଂଗ୍ରାମ କରୁଛନ୍ତି। ଶୈଶବର ସୁନ୍ଦର ଅନୁଭୂତିରୁ ସେମାନେ ବଞ୍ଚିତ। ହାତରେ ଖେଳନା ଓ ପାଠପଢ଼ା ସାମଗ୍ରୀ ବଦଳରେ ରହୁଛି କାରଖାନାର ଭାରି ହାତୁଡ଼ି, କୋଇଲା ଖଣିର ଯନ୍ତ୍ରପାତି କିମ୍ବା ଖାଇବା ଦୋକାନର ଅଇଁଠା ବାସନ। ଯେଉଁ ବୟସରେ ସେମାନେ ବିଦ୍ୟାଳୟକୁ ଯିବା କଥା କିମ୍ବା ପିତାମାତାଙ୍କ ସ୍ନେହ ଆଦରରେ ଲାଳିତ ପାଳିତ ହେବା କଥା, ସେ ସମୟରେ ପିଲାମାନେ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ବର୍ତ୍ତମାନର ଆଧୁନିକ ଦୁନିଆରେ ଶିଶୁ ଶ୍ରମିକଙ୍କ ପରିସଂଖ୍ୟାନ ଅତ୍ୟନ୍ତ ଚିନ୍ତାଜନକ ରହିଛି। ଆନ୍ତର୍ଜାତିକ ରିପୋର୍ଟ ଅନୁଯାୟୀ ସମଗ୍ର ବିଶ୍ୱରେ ପ୍ରାୟ 16 କୋଟିରୁ ଅଧିକ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି, ଅର୍ଥାତ୍ ପ୍ରତି 10 ଜଣ ଶିଶୁଙ୍କ ମଧ୍ୟରେ ଜଣେ ଶ୍ରମ ଜୀବନର ଶିକାର ହେଉଛନ୍ତି। ସେଥିମଧ୍ୟରୁ ପ୍ରାୟ 7 କୋଟି 90 ଲକ୍ଷ ଶିଶୁଙ୍କର କାର୍ଯ୍ୟସ୍ଥଳୀରେ ରହିଛି ପ୍ରତି ମୁହୂର୍ତ୍ତରେ ଜୀବନ ପ୍ରତି ବିପଦ। ଅନ୍ୟ ପ୍ରକାରେ ଦେଖିବାକୁ ଗଲେ ବିଶ୍ୱରେ ଶିଶୁ ଶ୍ରମିକଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇ ଚାଲିଛି। ଏହି ପରିସ୍ଥିତି କେବଳ ବର୍ତ୍ତମାନ ପାଇଁ ନୁହେଁ, ଭବିଷ୍ୟତ ପାଇଁ ମଧ୍ୟ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ ଯାଉଛି। ଏଭଳି ସାମାଜିକ ବ୍ୟାଧି ବିରୋଧରେ ସ୍ୱର ଉତ୍ତୋଳନ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଶିଶୁ ଶ୍ରମିକ ନିରୋଧ ଦିବସ ପାଳନ କରାଯାଉଛି। 2002 ମସିହାରେ ଆନ୍ତର୍ଜାତିକ ଶ୍ରମ ସଂଗଠନ ପ୍ରଥମ କରି ଏହି ଦିବସ ପାଳନ କରିଥିଲା। ଶିଶୁ ଶ୍ରମର ଭୟାବହତା ପ୍ରତି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବା ଏବଂ ଏଭଳି କୁପ୍ରଥାକୁ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1999 ମସିହାରେ ଜେନେଭା ସମ୍ମେଳନରେ ଶିଶୁଙ୍କ ଅଧିକାର ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ ହୋଇଥିଲା। ସେଥିରେ ଶିଶୁଙ୍କର 54 ଅଧିକାର ଉପରେ ଲେଖା ପ୍ରସ୍ତୁତ ହୋଇ ସେହି ଅନୁସାରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ସମ୍ମିଳନୀରେ ଉପସ୍ଥିତ ରାଷ୍ଟ୍ରଗୁଡ଼ିକୁ ଅନୁରୋଧ କରାଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ଇତିମଧ୍ୟରେ 196ରୁ ଅଧିକ ଦେଶ ସଂଶୋଧିତ ଆଇନ ପ୍ରଣୟନ କରିସାରିଛନ୍ତି। ଶିଶୁ ଶ୍ରମିକ ଭଳି କୁପ୍ରଥାର କେତେକ ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଛି। ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପିତାମାତାଙ୍କର ସମ୍ବଳର ଅଭାବ ଏହାର ଏକ ପ୍ରମୁଖ କାରଣ ହୋଇଥାଏ। ସେହିଭଳି ଅଶିକ୍ଷା ଏବଂ ସଚେତନତାର ଅଭାବ ପିଲାଙ୍କ ଶ୍ରମ କ୍ଷେତ୍ରକୁ ବାଟ କଢ଼ାଇ ନେଇଥାଏ। ପିତାମାତା ଶିକ୍ଷାର ମହତ୍ତ୍ୱ ବୁଝି ନ ପାରିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ବୟସ୍କଙ୍କ ଅପେକ୍ଷା ସ୍ୱଳ୍ପ ମଜୁରୀ ଦେଇ ପିଲାଙ୍କୁ ଅଧିକ ସମୟ କାର୍ଯ୍ୟରେ ନିୟୋଜିତ କରାଇବାର ଲାଭ ବ୍ୟବସାୟୀ ଗୋଷ୍ଠୀଙ୍କୁ ଶିଶୁ ଶ୍ରମିକ ନିୟୋଜିତ କରିବାରେ ପ୍ରୋତ୍ସାହିତ କରିଥାଏ। ପିଲାମାନେ ମଧ୍ୟ ସେମାନଙ୍କ ଉପରେ ହେଉଥିବା ଶୋଷଣର ପ୍ରତିବାଦ କରିପାରନ୍ତି ନାହିଁ। ଏପରିକି ପରିବାରର ମୁଖ୍ୟଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅସହାୟ ହେଉ ପଡ଼ୁଥିବା ଶିଶୁମାନେ ବାଧ୍ୟ ହୋଇ ଏଭଳି ପଥ ଆପଣେଇଥାନ୍ତି। ତେଣୁ ପ୍ରକାରନ୍ତେ ଦେଖିବାକୁ ଗଲେ ଶିଶୁ ଶ୍ରମିକ କେବଳ ଗୋଟିଏ ଜୀବନ ନୁହେଁ, ବରଂ ସମାଜକୁ ନଷ୍ଟ କରିଦେଇଥାଏ। ସେମାନଙ୍କର ଶାରୀରିକ

0: ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହେବା ସହ ଭବିଷ୍ୟତ ଜୀବନ ସମ୍ପୂର୍ଣ୍ଣ ଦାରିଦ୍ର୍ୟର କଷାଘାତ ତଳେ ବିତାଇବାକୁ ପଡ଼ିଥାଏ, ଫଳରେ ପରବର୍ତ୍ତୀ ପିଢ଼ି ମଧ୍ୟ ଅନୁରୂପ ପରିସ୍ଥିତିର ସମ୍ମୁଖୀନ ହୋଇଥାଏ। ଏହାଦ୍ୱାରା ବ୍ୟକ୍ତିଗତ, ପାରିବାରିକ, ଆଞ୍ଚଳିକ ତଥା ଦେଶ ପ୍ରଗତିରେ ବାଧା ସୃଷ୍ଟି ହୋଇଥାଏ, କାରଣ ଆଜିର ଶିଶୁ ହେଉଛି ଆସନ୍ତାକାଲିର ଭବିଷ୍ୟତ। ଶିଶୁ ଶ୍ରମିକ କ୍ଷେତ୍ରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସରକାର ବିଭିନ୍ନ ଆଇନ ପ୍ରଣୟନ କରିଛନ୍ତି। ସମ୍ବିଧାନର ଧାରା 24 ଅନୁଯାୟୀ 14 ବର୍ଷରୁ କମ୍ ବୟସ୍କ ଶିଶୁଙ୍କୁ କୌଣସି ଖଣି, କାରଖାନା କିମ୍ବା ଅନ୍ୟାନ୍ୟ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ। ଶିଶୁ ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2016 ଅନୁଯାୟୀ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ କରାଗଲେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। ଶିଶୁ ଅଧିକାର ଆଇନ ଅଧୀନରେ ସରକାର 6-14 ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ କରିଛନ୍ତି। ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମାଧ୍ୟମରେ ପାଠପଢ଼ା ପ୍ରତି ପିଲାଙ୍କୁ ଆକର୍ଷିତ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରେ, ଶିଶୁ ଶ୍ରମିକ ପ୍ରଥା ହେଉଛି ସମାଜ ପାଇଁ ଏକ କଳଙ୍କ। ଏହି ପ୍ରଥାଠାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଜରୁରୀ। ଶିଶୁ ଶ୍ରମ ଦୂରେଇବା ଏବଂ ଭବିଷ୍ୟତ ବଞ୍ଚାଇବା ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ, ଶିଶୁ ଶ୍ରମ ଦୂରେଇବା, ବଞ୍ଚାଇବା ଦେଶର ଭବିଷ୍ୟତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।
2: ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM ମାଧ୍ୟମରେ।
3: ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ BLOଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ECI ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ BLO ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମରେ ସମୟ ହୋଇଛି ଶୁଣିବା କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ତେବେ ପ୍ରଥମେ ଶୁଣନ୍ତୁ ଧଉଳି ଏକ୍ସପ୍ରେସ୍ କଥାଚିତ୍ରରୁ, କଣ୍ଠଦାନ କରିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ, ଗୀତ ମଧ୍ୟ ଲେଖିଛନ୍ତି ଚିତ୍ତରଞ୍ଜନ ତ୍ରିପାଠୀ। ଶୁଣନ୍ତୁ ଓଡ଼ିଆ କଥାଚିତ୍ରର ଗୀତ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଧଉଳି ଏକ୍ସପ୍ରେସ୍ କଥାଚିତ୍ରରୁ ଚିତ୍ତରଞ୍ଜନ ତ୍ରିପାଠୀଙ୍କ କଣ୍ଠରେ ଓଡ଼ିଆ କଥାଚିତ୍ରର ଗୀତ। ଏବେ ଶୁଣନ୍ତୁ କଥାଚିତ୍ର ରହିଛି ବତସୀ ଝର। କଣ୍ଠଦାନ କରିଛନ୍ତି ୟଶୋଦାସ, ହେମଲତା ଏବଂ ସିକନ୍ଦର ଆଲମ। ଗୀତିକାର ଅତୁଲ ମହାକୁଡ଼।

ଶ୍ରୋତା ବନ୍ଧୁ ଶୁଣୁଥିଲେ ବତସୀ ଝରର କଥାଚିତ୍ରରୁ, କଣ୍ଠଦାନ କରିଥିଲେ ୟେସୁଦାସ ହେମଲତା ଏବଂ ସିକନ୍ଦର ଆଲମ। ଏବେ ଶୁଣନ୍ତୁ କାବେରୀ କଥାଚିତ୍ରରୁ, କଣ୍ଠଦାନ କରିଛନ୍ତି ଅନୁରାଧା ପୋଡ଼ୱାଲ।

0: ଶ୍ରୋତବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମର ଶେଷ ଓଡ଼ିଆ କଥାଚିତ୍ର ଗୀତଟି ଅନୁରାଧା ପୋଡ଼ୁଆଲଙ୍କ କଣ୍ଠରେ। କଥାଚିତ୍ର ଥିଲା କାବେରୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: आकाशवाणी संवाद पढ़ुंट चंदन घोष। मुख्य संवाद, भारत इनोवेट सम्मेलन को आसंता रविवार निष्ठारे मिलित भाव उद्घाटन करेंगे प्रधानमंत्री और फ्रांस राष्ट्रपति। अमरनाथ यात्री सर्वोच्च स्तर सुरक्षा लगी सरकार प्रतिबद्ध, कहिले स्वराष्ट्रमंत्री। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଆସନ୍ତା ରବିବାର ଦିନ ଫ୍ରାନ୍ସର ନିସ୍ଠାରେ ମିଳିତ ଭାବେ ଭାରତ ଇନୋଭେଟ୍ ସମ୍ମିଳନୀକୁ ଉଦ୍ଘାଟନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ସମ୍ମିଳନୀରେ ବିଶ୍ୱସ୍ତରରେ ଦେଖାଯାଉଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଭାରତର ଆଗାମୀ ପିଢ଼ି ନବସୃଜନ, ବ୍ୟବସାୟିକ ସୁବିଧା ଏବଂ ଉଦ୍ଭାବନ ଉପରେ ପ୍ରଦର୍ଶନ କରାଯିବ। ଏଥିଲାଗି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପରୀକ୍ଷା ମାଧ୍ୟମରେ 120 ଷ୍ଟାର୍ଟଅପ୍କୁ ଚୟନ କରାଯାଇଛି। ଏହି ଷ୍ଟାର୍ଟଅପ୍ଗୁଡ଼ିକ 20ରୁ ଉର୍ଦ୍ଧ ଭାରତର ସର୍ବୋଚ୍ଚ ପ୍ରତିଷ୍ଠିତ ପ୍ରତିଷ୍ଠାନ ସହିତ ଭାଗିଦାରୀରେ 13 ପ୍ରମୁଖ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛି।
2: भारत सरकार की शिक्षा विभाग ने प्रधानमंत्री जी की इस विजनरी सजेशंस को एक एक्शन में परिवर्तित किया है। एक बहुत क्रिटिकल स्क्रूटिनी के माध्यम से हजारों प्रपोजल के अंदर से 120 स्टार्टअप्स को सिलेक्ट किया गया है। 13 प्रायोरिटी सेक्टर में 120 स्टार्टअप्स को इकट्ठा किया गया है और उसमें लगभग 20 से ज्यादा भारत की प्रीमियर इंस्टीट्यूशंस की पार्टनरशिप रहा है।
1: ଏହି ଅବସରରେ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଭାରତ ଇନୋଭେଟ୍ସ ଲାଗି ରଣନୈତିକ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ ସୁତ୍ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଆକାଶବାଣୀ ସମ୍ବାଦ ପ୍ରଭାଗକୁ ସୂଚନା ଦେଇ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗଲା କହିଛନ୍ତି ଏହି ସମ୍ମିଳନୀରେ ଭାରତର ସର୍ବୋତ୍ତମ ବୈଷୟିକ ଜ୍ଞାନକୌଶଳ ପ୍ରତିଭା ଦେଶ ବାହାରେ ପ୍ରଦର୍ଶନ କରିବାର ସୁଯୋଗ ରହିଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ମୁଖ୍ୟତଃ ନିରନ୍ତର ବିକାଶ, ନୀଳ ଅର୍ଥନୀତି, ପରବର୍ତ୍ତୀ ପିଢ଼ି ବିନିର୍ମାଣ ଏବଂ ଯୋଗାଯୋଗ ଭଳି ପ୍ରାଥମିକ କ୍ଷେତ୍ର ଉପରେ ପ୍ରାଧାନ୍ୟ ଦିଆଯାଇଛି। ଦେଶ ବାହାରେ ଏହା ହେଉଛି ସର୍ବବୃହତ୍ ଡିପ୍ ଟେକ୍ କାର୍ଯ୍ୟକ୍ରମ ବୋଲି ଶ୍ରୀ ସିଙ୍ଗଲା ସୂଚନା ଦେଇଛନ୍ତି। ଅମରନାଥ ଯାତ୍ରୀମାନଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ବଜାୟ ରଖିବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବା ସହିତ ଅମରନାଥ ଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ସେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି ଆସନ୍ତା ମାସ 3 ତାରିଖରୁ ଆରମ୍ଭ ହେବାକୁ ଥିବା ଅମରନାଥ ଯାତ୍ରାରେ ଭାଗ ନେଉଥିବା ଶ୍ରଦ୍ଧାଳୁମାନେ ଯେଭଳି ସୁରୁଖୁରୁରେ ନିଜର ଯାତ୍ରା ସମ୍ପନ୍ନ କରିପାରିବେ ସେଥିଲାଗି ସରକାର ଯତ୍ନବାନ ଅଛନ୍ତି। ଅମରନାଥ ଯାତ୍ରୀଙ୍କ ଲାଗି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ, ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା କରିବା ସହିତ ଯାତ୍ରାପଥରେ ବହୁସ୍ତରୀୟ ସୁରକ୍ଷା ବଳୟ ପ୍ରସ୍ତୁତ କରିବା ଲାଗି ଶ୍ରୀ ଶାହା ବୈଠକରେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍ବ୍ୟତୀତ ସମ୍ପୂର୍ଣ୍ଣ ଯାତ୍ରା ମାର୍ଗ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହିତ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ

କରିବା ଲାଗି ଡ୍ରୋନ୍, ସିସିଟିଭି କ୍ୟାମେରା ଏବଂ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥା ମୁତୟନ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଯାତ୍ରାପଥରେ ଶ୍ରଦ୍ଧାଳୁମାନଙ୍କ ଲାଗି ଉପଲବ୍ଧ ବିଭିନ୍ନ ସୁବିଧାର ନିରନ୍ତର ତଦାରଖ କରିବା ଲାଗି ସ୍ୱରାଷ୍ଟ୍ରମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ 28 ତାରିଖରେ ଶେଷ ହେବାକୁ ଥିବା ଏହି ଯାତ୍ରା ଲାଗି ପଞ୍ଜୀକରଣ, ସ୍ୱାସ୍ଥ୍ୟସେବା, ବିପର୍ଯ୍ୟୟ ପ୍ରଶମନ ସମେତ ଅନ୍ୟାନ୍ୟ ପ୍ରାଥମିକ ସୁବିଧା ସୁନିଶ୍ଚିତ କରିବା ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏହାଛଡ଼ା କ୍ୟୁଆର୍ କୋଡ୍ ଭିତ୍ତିକ ପରିଚୟପତ୍ର ମଧ୍ୟ ଶ୍ରଦ୍ଧାଳୁମାନଙ୍କୁ ଜାରି କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ବୈଠକରେ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ୱିବେଦୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, ସିଆର୍ପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଆଇଟିବିପି ଏବଂ ଏସ୍ଏସ୍ବିର ମହାନିର୍ଦ୍ଦେଶକମାନେ ଅଂଶଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଇ ଆଜି ଡେରାଡୁନ୍ରେ ପହଞ୍ଚିଛନ୍ତି। ସେଠାରେ ଉତ୍ତରାଖଣ୍ଡ ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି। ରାଷ୍ଟ୍ରପତି ଆଜି ଡେରାଡୁନ୍ ସ୍ଥିତ ରାଷ୍ଟ୍ରପତି ନିକେତନ ପରିଦର୍ଶନ କରିବା ସହିତ 132 ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ବିକଶିତ ହେଉଥିବା ରାଷ୍ଟ୍ରପତି ଉଦ୍ୟାନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ସେ ଡେରାଡୁନ୍ ସ୍ଥିତ ଭାରତୀୟ ସାମରିକ ଏକାଡେମୀର ପାସିଂ ଆଉଟ୍ ପ୍ୟାରେଡ୍ରେ ମୁଖ୍ୟ ଅତିଥି ରୂପେ ଯୋଗଦେବେ ବୋଲି ଜଣାପଡ଼ିଛି। ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ କେବଳ ଏକ ଆଞ୍ଚଳିକ ମଞ୍ଚ ନୁହେଁ, ବରଂ ୟୁରେସିଆରେ ଭାରତର ଐତିହାସିକ ଏବଂ ସଭ୍ୟତାଗତ ଭାଗିଦାରୀ ରାଷ୍ଟ୍ରଗୁଡ଼ିକ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ବ୍ୟବସ୍ଥା ବୋଲି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି। ତାଜିକିସ୍ତାନଠାରେ ଅନୁଷ୍ଠିତ ଏସ୍ସିଓ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ବକ୍ତବ୍ୟ ରଖି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ସମ୍ପର୍କିତ ଦୃଷ୍ଟିକୋଣ ଅନୁଯାୟୀ ଭାରତ ଏହି ମଞ୍ଚର ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହିତ ସହଯୋଗ ଜାରି ରଖିଛି। ୟୁରେସିଆରେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସଶକ୍ତ ଆଞ୍ଚଳିକ ସଂଯୋଗୀକରଣ ଏବଂ ବୃହତ୍ ଅର୍ଥବ୍ୟବସ୍ଥାର ବିକାଶ କରିବା ଦିଗରେ କେନ୍ଦ୍ରୀୟ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଡକ୍ଟର ସିଂ କହିଛନ୍ତି। ଆସନ୍ତା ମାସ 17-19 ତାରିଖ ପର୍ଯ୍ୟନ୍ତ ଏସ୍ସିଓ ସଭ୍ୟତାଗତ ଫୋରମ କୋଲକାତାଠାରେ ଅନୁଷ୍ଠିତ ହେବ ବୋଲି ଡକ୍ଟର ସିଂ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଫୋରମକୁ ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ଉଭୟ ଦେଶ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସୀମା ସୁରକ୍ଷା ବଳର ମୁଖ୍ୟାଳୟରେ ଅନୁଷ୍ଠିତ ଭାରତ ବାଂଲାଦେଶ 57ତମ ମହାନିର୍ଦ୍ଦେଶକ ସ୍ତରୀୟ ସୀମା ସମନ୍ୱୟ ସମ୍ମିଳନୀରେ ଏହି ମତ ପ୍ରକାଶ ପାଇଛି। ଏହି ବୈଠକରେ ଆପୋଷ ସ୍ୱାର୍ଥ ଜଡ଼ିତ ସୀମା ସୁରକ୍ଷା ଓ ସୀମା ପରିଚାଳନା ସମେତ ଏହାର ସ୍ଥିତି ସମ୍ପର୍କରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି। ଏହାଛଡ଼ା ସମନ୍ୱିତ ପ୍ୟାଟ୍ରୋଲିଂ ବ୍ୟବସ୍ଥା, ରିଅଲ୍ ଟାଇମ୍ ତଥ୍ୟ ଆଦାନ ପ୍ରଦାନ, ସୀମାପାର ଅପରାଧିକ ନେଟୱାର୍କ ବିରୁଦ୍ଧରେ ମିଳିତ ପ୍ରଚେଷ୍ଟାକୁ ଅଧିକ ସୁଦୃଢ଼ କରିବା ଆଦି ଉପରେ ଉଭୟ ପକ୍ଷ ନିଜର ସମ୍ମତି ପ୍ରଦାନ କରିଛନ୍ତି। ବୈଠକ ପରେ ମିଳିତ ବିବୃତ୍ତିରେ ଉଭୟ ଦେଶ ସୀମା ପରିଚାଳନା ଓ ସୁରକ୍ଷା କ୍ଷେତ୍ରରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଲାଗି ରାଜି ହୋଇଛନ୍ତି। ଭାରତ ପକ୍ଷରୁ ପ୍ରତିନିଧି ଦଳର ନେତୃତ୍ୱ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ପ୍ରବୀଣ କୁମାର ନେଇଥିବା ବେଳେ ମେଜର ଜେନେରାଲ ମହମ୍ମଦ ଆଶ୍ରାଫୁଜାମନ ସିଦ୍ଦିକିଙ୍କ ନେତୃତ୍ୱରେ ବାଂଲାଦେଶ ଏହି ବୈଠକରେ ଅଂଶଗ୍ରହଣ କରିଥିଲା। ପରବର୍ତ୍ତୀ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଢାକାଠାରେ ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଖେଳ ଖବର। ଆଇସିସି ମହିଳା ଟି20 କ୍ରିକେଟ ବିଶ୍ୱକପ୍ର 10ମ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ମ୍ୟାଚ୍ ଆଜି ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଇଂଲଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 11:30 ଆରମ୍ଭ ହେବ। ପ୍ରାୟ ଏକ ମାସ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଇଂଲଣ୍ଡ ଓ ୱେଲ୍ସରେ ଆୟୋଜିତ ହୋଇଛି। ତେବେ ଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 5 ତାରିଖ ଦିନ ଲର୍ଡ଼ସ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ହେବ। ଭାରତୀୟ ମହିଳା ଦଳ ଆସନ୍ତା ରବିବାର ନିଜର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳି ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ଟୁର୍ଣ୍ଣାମେଣ୍ଟରେ 12ଟି ଦଳ ଭାଗ ନେଉଥିବା ବେଳେ 7ଟି ସ୍ଥାନରେ ମୋଟ 33ଟି ମ୍ୟାଚ୍ ଅନୁଷ୍ଠିତ ହେବ। ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟ ଅଧିନାୟକ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କେନ୍ ୱିଲିୟମସନ୍ ଆଜି ଆନ୍ତର୍ଜାତିକ କ୍ରିକେଟରୁ ଅବ୍ୟାହତି ନେଇଛନ୍ତି। ଗତବର୍ଷ ସେ ଟି20 ଆନ୍ତର୍ଜାତିକ କ୍ରିକେଟରୁ ଅବ୍ୟାହତି ନେଇସାରିଛନ୍ତି। ପ୍ରାୟ 15 ବର୍ଷ ଧରି ୱିଲିୟମସନ୍ କ୍ରିକେଟର ବିଭିନ୍ନ ଫର୍ମାଟ୍ରେ ସଫଳତାର ସହ ଖେଳି 19,346 ରନ୍ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ କେବଳ ଟେଷ୍ଟ କ୍ରିକେଟରେ ସେ 33ଟି ଶତକ ସହିତ 9,500ରୁ ଉର୍ଦ୍ଧ୍ୱ ରନ୍ କରିଛନ୍ତି। ତାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ 2019

0: ଇଂଲିଶ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଥିବା ବେଳେ 2021 ଟି ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲା। ଏହାଛଡ଼ା 2021 ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ର ପ୍ରଥମ ସଂସ୍କରଣରେ ନ୍ୟୁଜିଲାଣ୍ଡ ତାଙ୍କ ନେତୃତ୍ୱରେ ଟାଇଟଲ ହାସଲ କରିଥିଲା। ସିଡ୍ନିଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗ ସେମିଫାଇନାଲରେ ଭାରତର ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ସେ ଆଜି ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଚାଇନିଜ୍ ତାଇପେଇର ଚେନ୍ ସୁ ୟୁଙ୍କୁ 21-6, 21-9 ପରାସ୍ତ କରିଛନ୍ତି। ସେମିଫାଇନାଲରେ ସିନ୍ଧୁ ଜାପାନର ଆକେନେ ୟାମାଗୁଚିଙ୍କୁ ଭେଟିବେ। ଆଜି ଅନୁଷ୍ଠିତ ଅନ୍ୟ ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ୟାମାଗୁଚି ଭାରତର ତନ୍ଭି ଶର୍ମାଙ୍କୁ 21-14, 21-14 ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ଇନୋଭେଟ୍ ସମ୍ମିଳନୀକୁ ଆସନ୍ତା ରବିବାର ନିସ୍ଠାରେ ମିଳିତ ଭାବେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଓ ଫ୍ରାନ୍ସ ରାଷ୍ଟ୍ରପତି। ଅମରନାଥ ଯାତ୍ରୀଙ୍କ ସର୍ବୋଚ୍ଚ ସ୍ତରର ସୁରକ୍ଷା ଲାଗି ସରକାର ପ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭାରତ ବାଂଲାଦେଶ ସୀମା ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ଦିଗରେ ପ୍ରତିବଦ୍ଧତା ଦୋହରାଇଛନ୍ତି ଉଭୟ ଦେଶ। ଏବଂ ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ର ଦଶମ ସଂସ୍କରଣ ଆଜିଠାରୁ ଆରମ୍ଭ, ଆସନ୍ତା ରବିବାର ଭାରତ ଭେଟିବ ପାକିସ୍ତାନକୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ନୟାଗଡ଼ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପର ସ୍ପିଲ୍ ୱେ ଓ ଜଳ ନିଷ୍କାସନ ଗେଟ୍ ନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଓଡ଼ିଶାର 11 ପ୍ରମୁଖ ଜଳସେଚନ ପ୍ରକଳ୍ପ ଭାବେ ପରିଗଣିତ ଏହି ପ୍ରକଳ୍ପ ପାଇଁ 194.7 କୋଟି ଟଙ୍କାର ଟେଣ୍ଡର ମଞ୍ଜୁର ହୋଇଛି। ମଞ୍ଜରୀ ଗାଁ ନିକଟରେ 552 ମିଟର ଲମ୍ବର ମାଟିବନ୍ଧ ଏବଂ ପାମ୍ପରଡ଼ାଠାରେ 9 ଗେଟ୍ ବିଶିଷ୍ଟ ଅତ୍ୟାଧୁନିକ ସ୍ପିଲ୍ ୱେ ନିର୍ମାଣ ହେବ। 30 ମଧ୍ୟରେ କାମ ଶେଷ କରିବାର ଲକ୍ଷ୍ୟ ରହିଛି। ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଚାଷୀଙ୍କ ଆୟ ବୃଦ୍ଧି ସହ ସାମାଜିକ ଓ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି।
3: ଆସନ୍ତା ମାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କର କମଳରେ ଶୁଭ ଦିଆଯିବ। 3,000 କୋଟି ଟଙ୍କାର ପ୍ରୋଜେକ୍ଟ ବୃତଙ୍ଗ, ଯେଉଁଟା କେବଳ ଦଶପଲା ନୁହେଁ, ଓଡ଼ଗାଁ, ନୟାଗଡ଼, ଖଣ୍ଡପଡ଼ା, ବାହାପୁର ଏବଂ ଦଶପଲା ବ୍ଲକ, ଏହିଭଳି ଭାବରେ ପାଖାପାଖି 10,000 ହେକ୍ଟରରୁ ଅଧିକା ଜାଗା ସେଇଟା ଜଳସେଚିତ ହେବ। ପ୍ରାୟ ଅଧାରୁ ଅଧିକା ଅଞ୍ଚଳ ଏ ନୟାଗଡ଼ ଜିଲ୍ଲାର ଯେଉଁଥିରେ କୃଷକମାନଙ୍କର ଯେଉଁ ଜମିକି ପାଣି, ସେ ସମସ୍ୟାର ସମାଧାନ ହେଇପାରିବ।
2: ଏ ସମ୍ପର୍କରେ ଜିଲ୍ଲାପାଳ ମଧୁମିତା ରଥ କହିଛନ୍ତି।
4: ଜଳସେଚନ ପ୍ରୋଜେକ୍ଟର ଆମର ଲ୍ୟାଣ୍ଡ ଆକ୍ୱିଜିସନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତାର 41 ଗ୍ରାମ ଯେଉଁଟା ଆସିବ ଏଇ ପ୍ରୋଜେକ୍ଟ ଅଣ୍ଡରରେ, ସେଗୁଡ଼ାକର ଗ୍ରାମସଭା ବି ଆମେ ଶୀଘ୍ର 2 ଭିତରେ ତାକୁ ସାରିଦେଇଛୁ। ଆଉ ଥଇଥାନ ଯେଉଁ ପ୍ରୋଜେକ୍ଟ ତାର ଯେଉଁ ଯାଇଛି ତାକୁ ସବମିଟ୍ କରାଯାଇଛି RDC ଅଫିସରେ, ଏବଂ ଲ୍ୟାଣ୍ଡ ଆକ୍ୱିଜିସନ ପ୍ରୋସେସ୍ ଷ୍ଟାର୍ଟ ହେବା ପାଇଁକି ଲ୍ୟାଣ୍ଡ ଭେରିଫିକେସନ ସବୁ ଚାଲିଛି। ତାର ଯାହା ବେସ୍ ୱାର୍କ ସବୁ ଆରମ୍ଭ ହୋଇଯାଇଛି ଏବଂ ସଫଳତାର ସହ ଚାଲିଛି।
2: ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅପରାଧ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହିଳା ଓ ଶିଶୁଙ୍କ ବିରୁଦ୍ଧରେ ଅପରାଧ, ପୋକ୍ସୋ ମାମଲା, ନିଖୋଜ ଶିଶୁଙ୍କ ସନ୍ଧାନ ଏବଂ ଚାର୍ଜସିଟ୍ ଦାଖଲ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଚୋରି, ଡକାୟତି, ସାଇବର ଅପରାଧ ଓ ମାଦକଦ୍ରବ୍ୟ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ପୋଲିସ ଜନତା ସମ୍ପର୍କ ସୁଦୃଢ଼ କରିବାକୁ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି।
5: ଇମ୍ପୋର୍ଟାଣ୍ଟ ଜିନିଷଟା ଥିଲା, ଯେଉଁଟାକି ଆଗରୁ ମଧ୍ୟ ଆମର ପୋଲିସରେ ଇମ୍ପ୍ଲିମେଣ୍ଟ ହେଉଥିଲା, ସେଟାକୁ କୁହାଯାଏ ବିଟ୍ ପେଟ୍ରୋଲିଂ। ତ ବିଟ୍ ପେଟ୍ରୋଲିଂରେ ଇଚ୍ କନଷ୍ଟେବଲ କି ଇଚ୍ ଆମର ହୋମଗାର୍ଡ ଯାହା ବି ଅଛନ୍ତି, ଷ୍ଟାଫ୍ ଅଛନ୍ତି ଗ୍ରାଉଣ୍ଡରେ, ଆମର ଟାଇମ୍ ଆଣ୍ଡ ଏଗେନ୍ ଯାଇକି ଲୋକାଲ ସେଠିକାର ଡିସ୍ପ୍ୟୁଟ୍, ସେଠିକାର ପ୍ରୋବ୍ଲେମ୍ସ, କିଏ କିଏ ସେଠି ଭିଜିଟ୍ କରୁଛନ୍ତି, କି କି ବାହାର ଲୋକ ଆସୁଛନ୍ତି, ତ ସେ ଉପରେ ଖବର ନେବାର ଇମ୍ପୋର୍ଟାନ୍ସଟା ରହିଆସିଛି। କିନ୍ତୁ ଯଦି ବି ସେଇ ଜିନିଷଟା ଗ୍ରାଉଣ୍ଡରେ ଇଫେକ୍ଟିଭଲି ଇମ୍ପ୍ଲିମେଣ୍ଟ ହେଉନି, ତାକୁ ମଧ୍ୟ ଆମେ ଧ୍ୟାନ ଦେଇକି ଚେଷ୍ଟା କରିବୁ ଯେ ସେ ପାର୍ଟ ଆସିଲେ ନିଶ୍ଚିତ ରୂପରେ କିଛି ନା କିଛି ଏକ୍ସଟ୍ରା ଆମକୁ ଖବର ଏବଂ ଇଣ୍ଟେଲିଜେନ୍ସ ମିଳିବ, ତା ଉପରେ ମଧ୍ୟ ସଠିକ୍ ଆକ୍ସନ୍ ନିଆଯିବ।
2: ଭାରତର ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମ ଅବସରରେ ନୟାଗଡ଼ରେ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।

0: କହୁଛ କାନା?
1: ହଁ, କଣ ଖବର ସୁଧା?
0: କଣ ଭଲ ଅଛଟି?
1: ଭଲ ରହିବିନି କେମିତି, ଯେତେବେଳେ ଚାଷ ବାସ ସବୁ ଠିକ ଚାଲିଛି, ଆ ମନ ପୁରା ଆନନ୍ଦ।
0: ଓଳିକି ହଉଛି ଓଳିକି ବା।
1: ହଉ ହଉ,
0: ହେଲେ ଜଗାନା,
1: ହଁ
0: କାଲି 4 ବେଳେ କଣ ସବୁ ବଗିଚାରେ ଲଗଉଥିଲ ବା?
1: ବଗିଚାରେ ମୁଁ ବିଭିନ୍ନ ପ୍ରକାର ଗଛ ଲଗେଇଛି ହେଇଟି। ଆମ୍ବ ଲାଗିଛି, ପଣସ ଲାଗିଛି, ସେପେଟା ଲାଗିଛି, ନଡ଼ିଆ ଗଛ ତ ଅଛି, ଆଉ ପନିପରିବା ବି କିଛି କରିଛି ପାଖରେ।
0: ହେଲେ ଜଗାନା, ମୁଁ ରାଗିଛି ତମ ଉପରେ।
1: କଣ ପାଇଁ?
0: ଆ ପନିପରିବା କଲ, ମତେ 2 କାଇଁ ଦେଲନି ବା?
1: ଆ ଇଏ ଗୋଟାଏ କଥା, ପନିପରିବା କେତେ ନବ ଆସୁନା, କିନ୍ତୁ ଛାଇ ଥିଲା ବେଳେ ଆସିବ, ଖରା ବେଳେ ଜମା ଆସିବନି।
0: ହେଲେ ଜଗାନା, ଖରାକୁ ଟିକେ ବାହାରିଲେ କେତେବେଳେ ମୁଣ୍ଡ କଣ ହେଇଯାଉଛି, କିନ୍ତୁ ସାଙ୍ଗରେ ପାଣି ବୋତଲ, ଓଦା ଗାମୁଛା, ଛତା ନେଇ ବିଲକୁ ଟିକେ ଯିବାକୁ ପଡୁଛି।
1: ଭଲ କରିଛ, ଯେମିତି ତମେ ସତର୍କ ଅଛ, ଆମର ଚାଷୀ ଭାଇ ଭଉଣୀ ମାନେ ସକାଳୁ ସକାଳୁ ଯେତେବେଳେ ଖରା ଆସିନଥିବ ବିଲରେ କିଛି କାମ କରିଦିଅନ୍ତୁ, ତାପରେ ପୁଣି ଖରା ଲେଉଟି ଗଲା ପରେ ସେମାନେ ସଞ୍ଜ ସଞ୍ଜ ଆଉ କିଛି କାମ କରିଦେଲେ ସେମାନଙ୍କୁ ଆଉ ଖରାର ଦାଉ ବାଧିବନି। ତାପରେ ଆମର ଖରାଦିନିଆ ଯୋଉ କାକୁଡି, ତରଭୁଜ, ଏଗୁଡିକ ମଧ୍ୟ ସମସ୍ତେ ଖାଇବା ଦରକାର।
0: ନିଶ୍ଚିତ ଭାବରେ କାନା, ଏଇଠି ଗୋଟିଏ ରହିଛି କଣ କହିଲ, ସୁନ୍ଦର ବାର୍ତ୍ତାଟିଏ, ଯାହାକି ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ। ଆମର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ରାସାୟନିକ ସାରର ବ୍ୟବହାର କେମିତି ହ୍ରାସ ପାଇବ ସେଇ ଉଦ୍ଦେଶ୍ୟରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ June 1-30, 2026 ପର୍ଯ୍ୟନ୍ତ ଦେଶବ୍ୟାପୀ କ୍ଷେତ ବଚା ଅଭିଯାନ ଆରମ୍ଭ କରାଯାଇଛି।
1: ଏ ତ ଖୁସିର କଥା, ଆମ ଚାଷୀ ଭାଇମାନେ ନିଶ୍ଚିତ ଭାବରେ ଏ ବିଷୟରେ ଜାଣିବା ଦରକାର।
0: ଏହି ଅଭିଯାନର ଶୁଭାରମ୍ଭ ଆମର ଗତ 1 ଠାରୁ ଆରମ୍ଭ ହୋଇଛି, ଆଉ ଯାହାକି ମଧ୍ୟପ୍ରଦେଶର ରାଇସେନା ଜିଲ୍ଲା ଅନ୍ତର୍ଗତ ରାମସିଆ ଗ୍ରାମରେ ମାନ୍ୟବର କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି।
1: ଆଚ୍ଛା,
0: ତେବେ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଣ, କେମିତି ଆମେ ଆମ ନିଜର କ୍ଷେତକୁ ବଞ୍ଚେଇବା, ଯାହାଦ୍ୱାରା କି ଆମେ ସନ୍ତୁଳିତ ସାର ବ୍ୟବହାର କରିପାରିବା, ମୃତ୍ତିକା ପରୀକ୍ଷା କୃଷି ପଦ୍ଧତିକୁ ପ୍ରୋତ୍ସାହନ ଦେବା, ଏବଂ ଡାଲି ମିଶନ, ତୈଳବୀଜ ମିଶନ, କପା ମିଶନ, କୃଷକମୁଖୀ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଉଛି, ଯାହାକି ଚାଷୀମାନଙ୍କ ହିତରେ ଆସୁଛି। ତେବେ ଜଗାନା, ଆମେ ଶୁଣିବା ଆସ, ଆମର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏ ସମ୍ପର୍କରେ କଣ କହୁଛନ୍ତି,
1: ଚାଲ ଶୁଣିବା।
2: ଆଜ କାର୍ଯ୍ୟକ୍ରମ ହମ କର ରହେ ହୈଁ ବୋ ଅପନି ଧରତୀ ମାତା କେ ଲିଏ କର ରହେ ହୈଁ ଔର କ୍ୟୋଁ କରନା ପଡ଼ା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ। ଆଜ ଧରତୀ କି ହାଲତ ୟେ ହୋ ଗଈ ହୈ କି ଲଗାତାର ହମନେ ଖାଦ, ପେଷ୍ଟିସାଇଡ, କୀଟନାଶକ ଦବାଇ ଡାଲ ଡାଲ କେ ଏସି ହାଲତ କରଦି କି ଧରତୀ ମାତା ବିମାର ହୋନେ ଲଗି। ଏକ ସୀମା ହୋତି ହୈ ଖାଦ କି।

0: ହଉ, ଗୀତଟି କେମିତି ଲାଗିଲା?
1: ଗୀତଟି ପୁରା ମନକୁ ଛୁଇଁଲା। ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ପରବର୍ତ୍ତୀ ପର୍ଯ୍ୟାୟକୁ, ମାନେ ଆଲୋଚନାକୁ।
0: ଆଲୋଚନାକୁ ଯିବା, କିନ୍ତୁ ତା ପୂର୍ବରୁ ଆମେ ଆମର ଏଠି ଆମ ଶ୍ରୋତାବନ୍ଧୁ ମାନଙ୍କୁ କହି ରଖିବା ଯେ ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆମ ପୁରୀ କେନ୍ଦ୍ରରୁ 103.4 FM। ତେବେ ଆଲୋଚନାକୁ ଯିବା ପୂର୍ବରୁ ଆମେ ନବା ଏଇଠି ଗୋଟିଏ ସରକାରଙ୍କ ବିଜ୍ଞାପନ।
1: ହଉ,
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା
3: ମିଳିବ ପେନ୍ସନର ସାହାରା, କୃଷକ ହେବ ନିର୍ବେସହାରା, ଯୋଡ଼ିବ ଖୁସି ସହିତ ସମ୍ପର୍କ, କଟିବ ସୁଖରେ ବାର୍ଦ୍ଧକ୍ୟ, ସୁରକ୍ଷିତ ହେବ ଅନ୍ନଦାତା, ସୁରକ୍ଷିତ ହେବ ଅନ୍ନଦାତା।
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଦ୍ୱାରା କ୍ଷୁଦ୍ର ନାମମାତ୍ର କୃଷକଙ୍କର ଭବିଷ୍ୟତ ହେବ ସୁରକ୍ଷିତ।
4: ଆଉ 60 ବର୍ଷ ବୟସରୁ ମାସିକ 3000 ଟଙ୍କା ପେନ୍ସନ୍ ହେବ ସୁନିଶ୍ଚିତ।
2: 55 ଟଙ୍କାରୁ 200 ଟଙ୍କା ପର୍ଯ୍ୟନ୍ତ ମାସିକ କିସ୍ତି ଦେଇ ପ୍ରବେଶ କରିପାରିବେ 18ରୁ 40 ବର୍ଷ ବୟସର କୃଷକ।
4: ଏହି ଅଂଶଦାୟକ ଯୋଜନାରେ ସରକାର ଦେବେ ସମାନ ଭାବରେ ଯୋଗଦାନ।
2: ସମସ୍ତ କୃଷକ ଭାଇ ଭଉଣୀ ଏହି ଲାଭଦାୟକ ଯୋଜନାରୁ ଲାଭ ପାଇ ଜନସୁବିଧା କେନ୍ଦ୍ରକୁ ଯାଆନ୍ତୁ
4: ଆଉ ନିଜର ନିଃଶୁଳ୍କ ନାମାଙ୍କନ କରନ୍ତୁ।
2: ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଅନ୍ନଦାତାର ପରିଶ୍ରମକୁ ସମ୍ମାନ, ପେନ୍ସନ୍ ଦ୍ୱାରା ସୁରକ୍ଷିତ ସେମାନଙ୍କ ଜୀବନ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜନହିତରେ ଜାରି।
0: ହଉ, ବିଜ୍ଞାପନ ପରେ ରହିଲା କଣ ଜଗନ୍ନା? ପୂର୍ବରୁ କଥା ହଉଥିଲେ ଆଲୋଚନା କଥା। ତମେ ତ ଜାଣିଛ କରୁଛେ ବିଭିନ୍ନ ପ୍ରକାର ଫସଲ, ଯେମିତି ଧାନ ହେଲା, ଡାଲି ଜାତୀୟ ହେଲା, ଚିନା ବାଦାମ ହେଲା, ପନିପରିବା ଫସଲ ହେଲା, ଆଉ ଫୁଲ ହେଲା, ଆଉ ତା ଭିତରେ ଆଖୁ ମଧ୍ୟ ରହିଛି। ସେଇ ଆଖୁ ସମ୍ପର୍କରେ ଆଜି ଆମର ଆଲୋଚନାଟିଏ ରହିଛି, ଆଖୁ ଫସଲର ପରବର୍ତ୍ତୀ ଯତ୍ନ। ଆଉ ଆମ ସହିତ ଅଛନ୍ତି ଡକ୍ଟର ପ୍ରମୋଦ କୁମାର ନାୟକ, ଆଖୁ ଗବେଷଣା କେନ୍ଦ୍ର, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର। ଆସ ଆମେ ତାଙ୍କୁ ସ୍ୱାଗତ କରିବା।
1: ତାହେଲେ ଶୁଣିବା, ଆମର ତ ଆଜିକାଲି ମଧ୍ୟ ଧାନ, ବିରି, ମୁଗ, ପନିପରିବାକୁ ଛାଡି ଆଖୁ ଫସଲ ମଧ୍ୟ ବହୁତ ଚାଷୀ ଭାଇ ଭଉଣୀମାନେ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ଆଲୋଚନାଟି ଶୁଣିବା।
0: ସାର୍ ନମସ୍କାର।
5: ନମସ୍କାର,
0: ଆପଣଙ୍କୁ ଆମ କୋଠଘରେ ଅନେକ ଅନେକ ସ୍ୱାଗତ। ତେବେ ସାର୍, ଆଜି ଯୋଉ ଆମର ଆଲୋଚନାଟି ରହିଛି ଯେ ଆଖୁର ପରବର୍ତ୍ତୀ ଯତ୍ନ, ଆଉ ଆମେ ସମସ୍ତେ ତ ଜାଣିଛୁ ଯେ ବର୍ତ୍ତମାନ ଚାଷୀ ଭାଇମାନେ ଆଖୁ ଲଗେଇ ସାରିଥିବେ, ଆପଣ ଆମ ଚାଷୀ ଭାଇମାନଙ୍କୁ ସୂଚନା ଦିଅନ୍ତୁ ଆଖୁ ଲଗେଇବାର ସଠିକ ମାସଟି କୋଉଟା ଆଉ କୋଉ ପ୍ରଣାଳୀରେ ସେମାନେ ଲଗେଇବେ?
5: ଆଖୁ ଆମର ସାଧାରଣତଃ ଆମେ January 15 to February 15 ଭିତରେ ଆଖୁ ଚାଷ କରାଯାଇଥାଏ। ଏହା ସାଧାରଣତଃ ଆମ ଓଡ଼ିଶାରେ ବହୁଳ ଭାବେ କରାଯାଇଥାଏ। ଆଉ ଯଦି ଯୋଉ ଚାଷୀ ଭାଇମାନେ ବିହନ ପାଇଁ ଆଖୁ ଚାଷ କରିବେ ସେମାନେ ଏଇ ରଜ ପରେ June 15 to July 15 ଭିତରେ ଆଖୁ ଚାଷ କରିପାରିବେ। ଆଉ ସାଧାରଣତଃ ଆଖୁ ଆମର ଦୁଇଟି ପ୍ରଣାଳୀରେ କରାଯାଏ, ଚାଷ କରାଯାଏ। ଗୋଟିଏ ହେଉଛି ଖାଇ ପ୍ରଣାଳୀ, ଆଉ ଗୋଟେ ହେଉଛି ମନ୍ଦା ପ୍ରଣାଳୀ। ଖାଇ ପ୍ରଣାଳୀରେ ଆମେ ଗୋଟେ ଧାଡ଼ିରୁ ଗୋଟେ ଧାଡ଼ି ବା ଗୋଟେ ଖାଇରୁ ଆଉ ଗୋଟେ ଖାଇ ଆମେ ଲଙ୍ଗଳ ସାହାଯ୍ୟରେ ଆମେ ଚେୟାର କାଟିପାରିବା, ନହେଲେ ଆମର ଟ୍ରାକ୍ଟର ମାଉଣ୍ଟେଡ୍ ରିଜର୍ଭ ମିଳୁଛି, ମାନେ ଖାଇ କରି ହେବ। ଗୋଟେ ଖାଇରୁ ଆଉ ଗୋଟେ ଖାଇ ସାଧାରଣତଃ ଆମେ 90 cm 3 ଫୁଟ ଦୂରତା ରଖିଥାଉ। ଯଦି ଆମେ ମନ୍ଦା ପ୍ରଣାଳୀରେ ଆଖୁ ଚାଷ କରିବାକୁ ଯାଉଛେ, ଗୋଟେ ମନ୍ଦାର ଯୋଉ ଓଷା ରହିଥିବ 1 ଫୁଟ ଗଭୀର, 1 ଫୁଟ ଆଉ ଲମ୍ବା 1 ଫୁଟ, ଏମିତି 1 ଫୁଟ 1 ଫୁଟ 1 ଫୁଟରେ ଗୋଟିଏ ମନ୍ଦା ତିଆରି କରିବା, ମାନେ କୋଦାଳ ସାହାଯ୍ୟରେ କରିପାରିବା। କରିକି ଗୋଟେ ମନ୍ଦାରୁ ଆଉ ଗୋଟେ ମନ୍ଦା ସେମିତି ଆମେ 2 ଫୁଟ ଛାଡ଼ିବା, ଆଉ ଗୋଟେ ଧାଡ଼ିର ମନ୍ଦାରୁ ଆଉ ଗୋଟେ ଧାଡ଼ିର ମନ୍ଦା ଆମେ 3 ଫୁଟ ବ୍ୟବଧାନ ରଖିବା। ସାଧାରଣତଃ ଆମେ ଧାଡ଼ିକି ଧାଡ଼ି ଆମେ 3 ଫୁଟ ରଖିଥିବା ଏବଂ ମନ୍ଦାକୁ ମନ୍ଦା 2 ଫୁଟ ରଖିଥିବା। ଦୁଇଟି ପ୍ରଣାଳୀ, ଗୋଟେ ହେଲା ଖାଇ ପ୍ରଣାଳୀ, ଆଉ ଗୋଟେ ହେଲା ମନ୍ଦା ପ୍ରଣାଳୀରେ ଆମେ ଆଖୁ ଚାଷ କରିଥାଏ।
0: ଯାହା ହଉ, ଯୋଉମାନେ ଆଗାମୀ ଦିନରେ ଆଖୁ ଚାଷ କରିବାକୁ ଯାଉଥିବେ ସେମାନେ ମଧ୍ୟ ଏଇ ପ୍ରଣାଳୀରେ ଯଦି କରିବେ ନିଶ୍ଚିତ ଭାବରେ ସେମାନେ ଆଖୁ ଫସଲରେ ଲାଭବାନ ହେଇପାରିବେ। ତଥାପି ଯୋଉମାନେ ସବୁ ଚାଷ ଆରମ୍ଭ କରିଦେଇଛନ୍ତି, ସାର ପରିଚାଳନା ହଉ, ଆମର ଜଳ ପରିଚାଳନା ହଉ, କିଭଳି ଭାବରେ ସେମାନେ ସେଗୁଡିକ ସବୁ ପ୍ରୟୋଗ କରିବେ?
5: ଆଖୁ ଯଦି January-February ଭିତରେ ଲଗେଇ ଦେଇଥିବା, ଇଏ ପାଖାପାଖି 3 ମାସ ହେଇଯାଇଥିବ, ଆମେ ଯୋଉ ସାର ଆମର ସାଧାରଣତଃ ଲାଗିଥାଏ, ଗୋଟେ ହେକ୍ଟରକୁ ଆମେ ଯଦି ହିସାବ କରିବା 100 kg ଫସ୍ଫରସ, ପଟାସ ସାର, 250 kg ଜବକାର୍ଜନ ସାର, 100 kg ଫସ୍ଫରସ, 60 kg ପଟାସ ସାର ଲାଗିଥାଏ। ତାକୁ ଯଦି ଆମେ ୟୁରିଆ, ଏରାଲା, ଜବକାର୍ଜନ, ନାଇଟ୍ରୋଜେନ, ନାଇଟ୍ରୋଜେନ, ଫସ୍ଫରସ, ପଟାସ ହିସାବରେ ଆମେ ତାକୁ ଯଦି ସାର ହିସାବରେ କରିବା, ଖାଦ୍ୟ ସାର ହିସାବରେ, ତାହେଲେ ଆମେ ୟୁରିଆ ଆମକୁ 540 kg ଲାଗିବ, ସିଙ୍ଗିଲ ସୁପର ଫସ୍ଫେଟ୍ ଆମକୁ ପାଖାପାଖି 625 kg ଲାଗିବ, ଆଉ ମିରଡ

0: ପଟାସ ପାଖାପାଖି 100 କେଜି ଲାଗିବ। ଆମେ ସାଧାରଣତଃ କ'ଣ କରିଥାଉ, ଯେତେବେଳେ ଆମେ ଆଖୁ ଲଗେଇ ଦେଇଥିବା ସେତେବେଳେ ଆମେ ମୂଳ ସାର ଆକାରରେ ଆମେ ସବୁତକ ସୁପର ସାର ସିଙ୍ଗଲ ସୁପର ଫସଫେଟ 625 କେଜି ଯାକ ଆଉ ଅଧା ମିରିଣ୍ଡା ପଟାସ ଦେଇକି ଆମେ ଲଗେଇ ଦେଇଥିବା। ବାକି ବର୍ତ୍ତମାନ ଯୋଉ 3 ମାସ ହେଇଯାଇଥିବ ଆମେ ଏ ଯୋଉ ୟୁରିଆ ସାରକୁ ଆମେ 3 ଦଫାରୁ ଗୋଟେ ଅଲରେଡି 2 ଦଫା ଆମେ ଦେଇଦେଇଥିବା। ଆଖୁ ଗଛ ହେବାର 30ରୁ 45 ଦିନ ଭିତରେ ଆମେ ଦେଇଦେଇଥିବା 180 କେଜି ଯବକ୍ଷାରଜାନ ୟୁରିଆ ସାରକୁ ଦେଇକି ହୁଡ଼ା ଟେକି ଦେଇଥିବା। କୁଡ଼ା ଖୁସା କରିସାରିଲା ପରେ ହୁଡ଼ା ଟେକି ଦେଇଥିବା। ତାପରେ ଏବେ ଆମର ପାଖାପାଖି ହେଇଯିବଣି ଆମର 60ରୁ 65 ଦିନ ଆଖୁ ହେଇଯିବଣି, ସେତେବେଳକୁ ଆମେ ଆଉ 180 କେଜି ଯବକ୍ଷାରଜାନ ଯୋଉ ୟୁରିଆ ସାର ଆଖୁ କୁଡ଼ା ଖୁସା କରିକି ସାର ଦେଇସାରିକି ହୁଡ଼ା ଟେକିବା ଏବଂ ତାପରେ ପାଣି ମଡ଼େଇବା। ଆଉ ଯୋଉ ଏବେ ଯୋଉ ପରିସ୍ଥିତି ଅଛି ଜୁନ୍ ମାସରେ ଆମର ତୃତୀୟ ଦଫା ଯୋଉ ଯବକ୍ଷାରଜାନ ଅଛି ଆମେ ଲଗେଇବାଠୁ ଯଦି 105 ଦିନରୁ 120 ଦିନ ହେଇଯାଇଥିବ ଆଖୁ, ସେ ଜାଗାରେ ତୃତୀୟ ଦଫା ଯୋଉ ଯବକ୍ଷାରଜାନ ୟୁରିଆ ସାର ଅଛି ଆମର 180 କେଜି ଆଉ ଯୋଉ ଅଧା ପଟାସ ସାର ଆମର ବଳିଥିଲା ସେ ଅଧା ପଟାସ ସାର ମାନେ 50 କେଜି ପଟାସ ସାର ମିରିଣ୍ଡା ପଟାସ ତାକୁ ମିଶେଇକି ତୃତୀୟ ଦଫା ସାର ହିସାବରେ ଆମେ ଦେଇଦେବା। ଯେତେବେଳେ ଆମେ ସାର ଦେଉଥିବା ଆମେ ଟିକେ ହାଲକା କୁଡ଼ା ଖୁସା କରିବା ଏବଂ ଆଖୁର ଗଛ ମୂଳକୁ ଆମେ ମାଟି ଟେକିଦେବା। ଟେକିଦେଲେ କ'ଣ ହବ କି, ଆମର ଯୋଉ ଜୁନ୍ ମାସ ପରେ ଜୁଲାଇ ପରେ ଯୋଉ ଆସିବ ବର୍ଷା ଦିନ ପାଣି ଜମି ରହିବ, ଗଛ ମୂଳକୁ ପାଣି ରହିବ, ଟିକିଏ ପବନ ହେଲେ ଗଛ ପଡ଼ିଯିବ। ତେଣୁକରି ଆମେ ଯଦି ଭଲରେ କୁଡ଼ା ଟେକି ଦେଇଥିବା ଗଛ ମୂଳକୁ ମାଟି ଦେଇଦେଇଥିବା ତାହେଲେ ଆମର ସୁସ୍ଥ ସବଳ ହେଇକି ଗଛଟି ରହିବ। ଆଉ ଯୋଉ ଜର ପରିଚାଳନା କଥା ଆମେ ଆଲୋଚନା କରିବା, ଆଖୁର 4ଟି ଅବସ୍ଥା ଥାଏ। ଗୋଟିଏ ହେଲା ଆମର ଗଜା ହବ ଯୋଉଟା ଅଙ୍କୁରୋଦଗମ କହନ୍ତେ, ତାପରେ ପିଲ ହବ, ତାପରେ ଆମର ଆଖୁ ବଢ଼ିବ ଆଉ ତାପରେ ଆମର ଅମଳ ଅବସ୍ଥା। ଆମର ଗଛ ଲଗାସ ହେଇଯାଇଥିବ, ଅଙ୍କୁରୋଦଗମ ହେଇଯାଇଥିବ, ଗଜା ହେଇଯାଇଥିବ, ସେଇଟା ଆମର 30ରୁ 45 ଦିନ ଭିତରେ ଯେତେବେଳେ ଆମେ ଲଗାଉଛେ ଆମର ଜାନୁଆରୀ ଫେବୃଆରୀ ଆମ ପାଖରେ ପାଣି ଥିବ। ତେଣୁକରି ଯେତିକି ଆମର ଲଗେଇଲା ବେଳେ ଆମେ ପାଣି ଦେବା, ଯଦି ବାଲିଆ ମାଟି ହେଇଥିବ 7 ଦିନରେ ଥରେ ପାଣି ଦେବା, ଆଉ ଯଦି ମଟାଳିଆ ମାଟି ହେଇଥିବ ଟିକେ ଡେରି କରିବା 10 ଦିନ 15 ଦିନରେ ଥରେ ପାଣି ଦେବା। ତେଣୁକରି ଆମର ହେଲା ଗଜା ହେବା ଅବସ୍ଥା, ତାପରେ ଆମର ଆଖୁ ପିଲ ହବ। ଆଖୁ ପିଲଟା ଆପଣଙ୍କର 60ରୁ 90 ଦିନ ପର୍ଯ୍ୟନ୍ତ ପିଲ ହବ। ଏଇଟା ହେଉଛି ଆଖୁର ସବୁଠୁ ସଙ୍କଟ ଅବସ୍ଥା। ଯେତେବେଳେ କି ଆମର ଏଇ ମେ ମାସ ପଡ଼ିଯାଇଥିବ, ଯଦି ଆମେ ଫେବୃଆରୀ ଲଗେଇବା ଆଖୁ, ଆମର ମେ ଜୁନ୍ ବେଳକୁ ଆମର ଆଖୁ 90 ଦିନ ହେଇଯାଇଥିବ, ସେତେବେଳକୁ ତତଲା ଖରା ହେଇଥିବ, ଟାଣ ଖରା ହେଇଥିବ, ଚାଷୀ ଭାଇଙ୍କ ପାଖରେ ପାଣିର ଅଭାବ ଥିବ। ଚାଷୀ ଭାଇ ଥରେ ପାଣି ଦେଲେ ଆଉ ମାସେ ପରେ ପାଣି ଦେଉନଥିବ। ତେଣୁକରି ଆମେ ଯୋଉ ଗଛର ପ୍ରତି ଭେରାଇଟିର ସବୁ କିସମର ଗୋଟେ କ୍ଷମତା ଅଛି କେତେଟା ପିଲ ଦେବ। ଏଇ ପିଲ ଅବସ୍ଥାରେ ଯଦି ପାଣି ଅଭାବ ହବ ଆଖୁ ବୁଦାରେ ଭଲ ପିଲ ହବନି। ତେଣୁକରି ଆମର ପାଣିର ଅଭାବ ଯେମିତି କରିବାନି, ଆମେ ଗୋଟେ ହିସାବରେ ଆମେ ଜାଣିଛେ ଗୋଟେ ଟନ୍ ଆଖୁ ଅମଳ କରିବାକୁ ଆମକୁ 125 ଟନ୍ ପାଖାପାଖି ପାଣିର ଆବଶ୍ୟକତା। ଯଦି ଆମେ ଦେଖିବା ଚିନି ହିସାବ କରିବା, ଗୋଟେ ଟନ୍ ଚିନି ଅମଳ କରିବାକୁ ଆମକୁ 10 ଟନ୍ ଆଖୁ ବ୍ୟବହାର କରିବାକୁ ପଡ଼ିଥାଏ। ତେଣୁକରି ପାଣି ଯଦି ଅଭାବ ରହିବ, ଆମର ପିଲ ଅବସ୍ଥାରେ ଯଦି ଅଭାବ ରହିବ, ଆଖୁ ବୁଦାରେ ଯୋଉ ମା ଗଛଟି ହେଇଥିବ ତା କରେ ଯୋଉ ପିଲ ସବୁ ହବା କଥା, ମିନିମମ୍ ଗୋଟେ ବୁଦାରେ ଯଦି ଆମେ 8-10ଟା ପିଲ ନ ପାଇବା, ସେଥିରୁ ଆମେ ଆଖୁ ମିନିମମ୍ 5-6ଟା ଆଖୁ ପାଇପାରିବା। ପିଲ ଯଦି 8-10 ପିଲ ହବ ତାହେଲେ ଆମେ ଯାଇକି ଆଖୁ 4-6ଟା ଆଖୁ ତା ଭିତରୁ ଆମେ କାଟିପାରିବା। ଯୋଉ ଅମଳ ଆମେ କହୁଛେ ଗୋଟେ ହେକ୍ଟରରୁ ଆମେ ପାଇବା 100 ଟନ୍ରୁ ଅଧିକ ଅମଳ ଯୋଉ କହୁଛେ ଆମେ ପାଇବା, ଯଦି ଆମେ ଗୋଟେ ବିଲରେ ପିଲ ଯଦି ଆମର ପାଖାପାଖି 100,000ରୁ ଅଧିକ ନଥିବ ପିଲ, ବା ଆମେ ଯଦି ମିଲେବୁଲ କେନ୍ ଯୋଉଟା କହୁଛେ ଯୋଉଟା ଆମେ ଆଖୁ କାଟିକି ଚିନି କଳକୁ ଦେଇପାରିବା ବା ଗୁଡ଼ ଆମେ ପିଡ଼ିପାରିବା, ଯଦି 100,000ରୁ ଅଧିକ ଆମେ ବିଲ ଭିତରେ ଆଖୁ ନ ପାଇବା ଗୋଟେ ହେକ୍ଟରରେ, ତାହେଲେ ଆମର ବହୁତ ଅମଳ କମିଯିବ। ତେଣୁକରି ସେଥିପାଇଁ ଆମର ପିଲ ଅବସ୍ଥାଟା ହେଉଛି ସବୁଠୁ ଆଖୁର ସଙ୍କଟ ଅବସ୍ଥା। ଏ ଅବସ୍ଥାରେ ଯଦି ଜଳର ଅଭାବ ରହିବ, ଆମର ଯେତିକି ଅମଳ ପାଇବା କଥା ସେତିକି ଅମଳ ପାଇବାନି। ତା ପରବର୍ତ୍ତୀ ଅବସ୍ଥା ଗୋଟେ ଆସିବ, ଆମର ଗଛ ବଢ଼ିବ, ଯୋଉଟା ବଢ଼ିବାଟା ଆମର ପାଖାପାଖି 120 ଦିନରୁ ଆରମ୍ଭ କରି 250 ଦିନ ପର୍ଯ୍ୟନ୍ତ, ଯୋଉଟା ସେତେବେଳକୁ ଆପଣ ଜୁଲାଇ ମାସ ବେଳକୁ ଆପଣଙ୍କର ବର୍ଷା ଦିନ ଆସିଯାଇଥିବ, ସେତେବେଳେ ପାଣିର ଅଭାବ ନଥିବ, ଆପଣ ବିଲରୁ ପାଣି କାଟିବା ବ୍ୟବସ୍ଥା କରିବେ। ଯଦି ବିଲରେ ପାଣି ଠିଆ ପାଣି ଜମି ରହିବ ତାହେଲେ ଆମର ଯଦି ଯୋଉ ଭେରାଇଟିର ନାଲିଶଳା ସହନ ଶକ୍ତି ନଥିବ, ନାଲିଶଳା ରୋଗ ହବ। ତେଣୁକରି ଆମର ବର୍ଷା ଦିନେ ବିଲରୁ ଯେମିତି ପାଣି କାଟିବାର ବ୍ୟବସ୍ଥା କରିବା। ତାପରେ ଆମର ଚତୁର୍ଥ ଅବସ୍ଥାଟା ଆଖୁର ହେଲା ଅମଳ ଅବସ୍ଥା। ଯଦି ଆଖୁ 16 କିସମ ଆଖୁ ଲଗେଇଥିବା ତାହେଲେ 10 ମାସ ଭିତରେ ଅମଳ କରିବା, ମାନେ 300 ଦିନରେ ଅମଳ କରିବା। ଯଦି ମଧ୍ୟମ କିସମ ଆଖୁ ଲଗେଇଥିବା ଆମେ ତାହେଲେ 12 ମାସରେ 365 ଦିନରେ ଅମଳ କରିବା। ତେଣୁକରି ଆଖୁ ଅମଳ କରିବାର ମାସେ ପୂର୍ବରୁ ବିଲରୁ ପାଣି କାଟିଦେବା, ଶୁଖା କରିଦେବା। କରିଦେଲେ ଆମେ ଯଦି ଜାନୁଆରୀ ଫେବୃଆରୀ ଲଗେଇଥିବା, ଫେର 12 ମାସିଆ ଫସଲ ଯଦି ହେଇଥିବ, ଆମର ନେକ୍ସଟ ଜାନୁଆରୀ ଫେବୃଆରୀ ବେଳକୁ ଆମେ ଅମଳ କରିବା। ଯଦି ଆମେ ଫେବୃଆରୀ ଲଗେଇଥିବା, ଜାନୁଆରୀ ମାସ ପୂର୍ବରୁ ବିଲରୁ ପାଣି କାଟିଦେଲେ ବିଲ ଟିକେ ଶୁଖା ରହିବ। ଆମର ଯୋଉ ଆଖୁର ଚିନି ଅଂଶ ବା ଶର୍କରା ଅଂଶ ସେଟା ଠିକ, ଯେତିକି ଆମେ ଯୋଉ 70% ଗୋଟେ ଗୋଟେ ଭେରାଇଟିର 18% ରହିଥିବ ସେଟା ପାଇବା। ଯଦି ବିଲରେ ଠିଆ ପାଣି ରହିଯିବ ବା ପାଣି ଜମି ରହିବ ତାହେଲେ ଆମେ ଯେତିକି ଚିନି ପାଇବା କଥା ଖାଲି ଦରୁଆ ଗୁଡ଼ିଏ ଆମର ହବ, ଆଖୁ ରସ ଗୁଡ଼ିଏ ପାଇବା ଆମେ କ୍ରସିଂ କଲେ, ଗୁଡ଼ କର ବା ଚିନି କଳକୁ ଦେଲେ, କିନ୍ତୁ ସେଥିରୁ ଚିନି ପାଇବାନି ବେଶୀ କି ଗୁଡ଼ ପାଇବାନି। ତେଣୁକରି ଆଖୁ ଅମଳ କରିବାର ମାସେ ପୂର୍ବରୁ ଆମେ ବିଲକୁ ଶୁଖା କରିବା, ଏଇ ଟାଇପ୍ରେ ଆମେ ଜଳ ପରିଚାଳନା କରିବା।
1: ଯାହା ବହୁତ ସୁନ୍ଦର ଭାବରେ ଆପଣ ଆମକୁ ବୁଝେଇ ଦେଲେ ବା ଆମ ଚାଷୀ ଭାଇମାନଙ୍କୁ ବୁଝେଇ କହିଲେ ଯେ ସେମାନେ ଜଳ ପରିଚାଳନା କିଭଳି ଭାବରେ କରିବେ। ତେବେ ସାର, ଏଇ ଯୋଉ ଆଖୁ ଚାଷରେ ଆମେ କୋଉ କୋଉ ସାର ସବୁ ପ୍ରୟୋଗ କରିବା ବା କୋଉ ଖତ ସବୁ ଆମେ ପ୍ରୟୋଗ କରିବା?
0: ଆମେ ସାଧାରଣତଃ ଆମେ ଯୋଉ ରାସାୟନିକ ସାର ଆମେ କେମିକାଲ ଫର୍ଟିଲାଇଜର ଆମେ କଥା ହେଲେ ଆଲୋଚନା କଲେ, ଯବକ୍ଷାରଜାନ ଫସ୍ଫରସ ଆଉ ପଟାସ 250 କେଜି ଯବକ୍ଷାରଜାନ, ଯୋଉଟାକି ଆମେ 540 କେଜି ୟୁରିଆରେ ଆମେ ଦେଇପାରିବା। ଆଉ ଯଦି ଆମେ ଦେଖିବା ସିଙ୍ଗିଲ ସୁପର ଫସ୍ଫେଟ ଆମକୁ 625 କେଜି, ତା ଭିତରେ ବି ଆମେ ଆଲୋଚନା କଲେ ତାକୁ କେମିତି ପ୍ରଥମ ଦଫାରେ ଯେତେବେଳେ ଆଖୁ ଲଗେଇଲା ବେଳେ ଆମେ ଦେବା, ତାପରେ ମିରିଣ୍ଡା ପଟାସ ଯୋଉଟାକି ଆମେ 2 ଦଫାରେ ଦେବା ଲଗେଇଲା ବେଳେ ଏବଂ ତୃତୀୟ ଦଫା ଯେତେବେଳେ ୟୁରିଆ

0: ତା ବାଦ ଆମେ କିଛି ଜୀବାଣୁ ସାର ଯୋଉଟା କହନ୍ତି ଆଜୋସ୍ପିରିଲମ୍ ବା ଆଜୋବ୍ୟାକ୍ଟର, ତାକୁ ଆମେ ଯଦି ଦେବା ଆମର ବାୟୁମଣ୍ଡଳରେ ଯୋଉ ଯବକ୍ଷାରଜାନ ଅଛି ସେସବୁ ଜୀବାଣୁ ଆମର ବାୟୁମଣ୍ଡଳ ଯବକ୍ଷାରଜାନ ସଂଗ୍ରହ କରିକି ମାଟିରେ ଗଛ ଚେରକୁ ଯୋଗେଇବେ, ଯାହାଦ୍ୱାରା ଆମେ ଯେତିକି ୟୁରିଆ ଦଉଛେ, ଆମେ ଯୋଉ 540 କେଜି ୟୁରିଆ ଦଉଛେ, ପାଖାପାଖି 25 100 କେଜି ପାଖାପାଖି ଆମର ଯବକ୍ଷାରଜାନ କମିଯିବ ବା ୟୁରିଆ ଆମେ କମେଇଦେବା। କାହିଁକି ନା ଏଇ ଯୋଉ ଆଜୋଟୋବ୍ୟାକ୍ଟର ହଉ କି ଆଜୋସ୍ପିରିଲମ୍ ହଉ, ଦେଲେ ଆମେ କ'ଣ କରିବ ଯବକ୍ଷାରଜାନ ଯୋଉ ଅଛି ବାୟୁମଣ୍ଡଳରେ ସେ ଯବକ୍ଷାରଜାନକୁ ମାଟିରେ ସଂଗ୍ରହ କରିବ। ସେଟା ଆମେ କେମିତି ପ୍ରୟୋଗ କରିବା ଯେ ଗୋଟେ ଏକରକୁ ଆମେ 5 କେଜି ଆଜୋସ୍ପିରିଲମ୍ ହଉ କି ଆଜୋଟୋବ୍ୟାକ୍ଟର ହଉ, ତାକୁ 5 କ୍ୱିଣ୍ଟାଲ ଖତରେ 7 ଦିନ ଗୋଳେଇକି ରଖିବା। ଗୋଳେଇକି ରଖିସାରିଲା ପରେ ଆଖୁ ଗଛ ଯେତେବେଳେ ଆମର 60 ରୁ 75 ଦିନ ହେଇଯାଇଥିବ ସେତେବେଳେ ଥରେ ଦେବା, ଆଉ ଯେତେବେଳେ 90 ରୁ 105 ଦିନ ହେଇଯାଇଥିବ ସେଇ 5 କେଜିକୁ ଥରେ ଦେବା, ଆଉ ଫେରେ ଆଉ 5 କେଜିକୁ ଆମେ 105 ଦିନରୁ 120 ଦିନ ଭିତରେ ପାଣି ମଡ଼ି ସାରିଲା ପରେ ଓଦା ଥିବ ବିଲ ଗଛ ମୂଳରେ ଦେଲେ ସେଇଟା ଆମର ଆଖୁ ଗଛର ବାୟୁମଣ୍ଡଳରୁ ଯବକ୍ଷାରଜାନ ସଂଗ୍ରହ କରିପାରିବ।
1: ଆପଣ ଆମ ଚାଷୀ ଭାଇମାନଙ୍କୁ ସୂଚନା ଦିଅନ୍ତୁ ଯେ ଆଖୁ ଫସଲରେ ମୁଖ୍ୟ ରୋଗ ଗୁଡିକ କ'ଣ, ଆଉ ଏହାକୁ ଆମେ କିଭଳି ଦମନ କରିପାରିବା?
0: ଆଖୁ ଆମେ ଯେତେବେଳେ ଲଗଉଛେ ଆମେ ତ ନିଶ୍ଚିତ ବିହନ ବିଶୋଧନ କରିଥିବା, ଅନେକ ରୋଗ ଅଛି କିନ୍ତୁ ମୁଖ୍ୟ ରୋଗ ହିସାବରେ 3ଟି ଆମେ ନଉଛେ। ଗୋଟିଏ ହେଲା ଆପଣଙ୍କର ନାଲିଶଳା ରୋଗ, ଗୋଟେ ହେଲା ଝାଉଁଳ ରୋଗ, ଆଉ ଗୋଟେ ହେଲା କଳା ଛାଟ। ଏଇ 3ଟି ଯାକ ରୋଗ ଆମର ଆଖୁର ବିହନରେ ହିଁ ବିଲକୁ ଆସିଥିବ। ତେଣୁକରି ଆମେ କ'ଣ କରିବା, ପ୍ରଥମ ଥର ବିହନ ବିଶୋଧନ କରିବା। ଆମେ ଯୋଉ 3 ପଗିଆ କରିକି ଆଖୁ ଲଗଉଛେ, ଆଖୁକୁ ବିହନ ବିଶୋଧନ କରିବାକୁ ହେଲେ ଆମେ ଗୋଟେ ଦ୍ରବଣ ତିଆରି କରିବା, ସେଥିରେ 22-3 ବ୍ୟବହାର କରିବା, କ୍ଲୋରୋପାରିପସ ନେବା, ଆଉ ୟୁରିଆ କିଛି ଚୂନ। ଗୋଟେ ଲିଟର ପାଣିରେ ଆମେ 1.5 ଗ୍ରାମ 22-3 ଦେବା, 3 ମିଲିଲିଟର କ୍ଲୋରୋପାରିପସ ଦେବା, ଆଉ 10 ଗ୍ରାମ ୟୁରିଆ 10 ଗ୍ରାମ ଚୂନ। ଆର ଗୋଟେ ଘୋଳ ତିଆରି କରିବା, କରିକି ଆଖୁ ଖଣ୍ଡ ଗୁଡିକ ଯୋଉ ବିହନ ଆଖୁ ଆମେ ଲଗେଇବା ପୂର୍ବରୁ ତାକୁ ବୁଡେଇକି ରଖିବା ଯଦି ଅଧଘଣ୍ଟା, ତାହେଲେ ଯୋଉ କବକ ଜନିତ ରୋଗ ନାଲିଶଳା ହଉ ଝାଉଁଳା ହଉ କି ଆପଣଙ୍କର କଳା ଛାଟ, ଏରା ପରବର୍ତ୍ତୀ ଅବସ୍ଥାରେ ହେବନି। ଏ ବିହନ ବିଶୋଧନଟା ନିଶ୍ଚିତ। ତାପରେ ଯଦି ଆମର ହେଲା ଏ କଳା ଛାଟଟା ଆମର ଏଇ ଖରାଦିନେ ଯଦି ଆମ ବିଲ ଟିକେ ଶୁଖା ରହିବ, ପାଣିର ଅଭାବ ରହିବ, ଜଳସେଚନ ଟିକେ ଆମେ ଡେରିରେ କରୁଥିବା, ଆମେ ତ ଜଳସେଚନ ବିଷୟରେ ଆଲୋଚନା କଲେ, ଯଦି ଜଳସେଚନର ପରିସ୍ଥିତି ଭଲ ନଥିବ, ପାଣି ଅଳ୍ପ ଥିବ, ଯଦି ବିଲ ଶୁଖା ରହିବ କଳା ଛାଟ ହବ, ସେଥିରେ କ'ଣ ହବ କି ଆଖୁର ମଝି ପତ୍ରଟା ପୁରା ସରୁ ହେଇଯିବ ଏବଂ କଳା ପଡ଼ିଯିବ। ତେଣୁ ତାକୁ ଆମେ ଯଦି ଭିଡ଼ି ଦେବା ତାହେଲେ ହାତରେ ଆମର ପୁରା କଳା ରେଣୁ ଗୁଡ଼ିକ ଆସିବ। ସେଥିପାଇଁ ଆମେ କ'ଣ କରିବା, ଆମେ ବିଲ ଭିତରେ ବୁଲିକି ଯେତେ ସବୁ କଳା ଛାଟ ହେଇଥିବ ଗୋଟେ ଓଦା ବସ୍ତା ଦାଆରେ ଧରିକି ଆମେ ସବୁ କାଟି ଆଣି ତାକୁ ଭିତରେ ଓଦା ବସ୍ତା ଭିତରେ ଧରି ଆସିକି ବାହାରେ ପୋଡ଼ିଦେବା, ଇଏ କଳା ଛାଟ। ତାପରେ ନାଲିଶଳା ରୋଗଟା ଆପଣ ପରବର୍ତ୍ତୀ ଅବସ୍ଥାରେ ହବ। ଆମେ ଆଲୋଚନା କରୁଥିଲେ ଜୁଲାଇ ମାସ ବେଳକୁ ଯେତେବେଳେ ବର୍ଷା ଦିନ ଆସିଯିବ, ଆଖୁ 5-6 ପଗ ହେଇଯାଇଥିବ, ଯଦି ଠିଆ ପାଣି ଜମି ରହିବ ସେତେବେଳେ ନାଲିଶଳା ରୋଗ ହବ। ନାଲିଶଳା ରୋଗ ହେଲେ ଆପଣଙ୍କର ଆଖୁଟାର ପତ୍ର ନାଲି ପଡ଼ିଯିବ, ପରବର୍ତ୍ତୀ ଅବସ୍ଥାରେ ଆଖୁ ପତ୍ର ଶୁଖିଯିବ ଏବଂ ଗଛଟା ବି ଶୁଖିଯିବ। ତାକୁ ଯଦି ଆମେ ଆଖୁଟାକୁ ଚିରି ଦେବା, ଦୁଇ ଫାଳ କରିଦେବା, ଦା ସାହାଯ୍ୟରେ କି କଟୁରୀ ସାହାଯ୍ୟରେ ଚିରି ଦେବା, ଆର ଭିତରଟା ପୁରା ନାଲି ପଡ଼ିଯାଇଛି, ଆଉ ଆଖୁ ଅମଳ କରିପାରିବାନି, ଗୋଟିଏ ବୁଦାରୁ ଟୋଟାଲ ବିଲ ଯାକ ବି ହେଇଯିବ। ଏଇଟା ପାଣିରେ ହିଁ ଯଦି ଗୋଟେ ବୁଦା ଥରେ ଆଖୁ ହେଲା ମାନେ ନାଲିଶଳା, ସେ ଟୋଟାଲ ବିଲ ଯାକ ହେଇଯିବ। ମଣିଷମାନଙ୍କର ହେଉଛି କ୍ୟାନ୍ସର ରୋଗ, ଆପଣଙ୍କର ଆଖୁର କ୍ୟାନ୍ସର ହେଉଛି ନାଲିଶଳା। ଥରେ ନାଲିଶଳା ହେଲେ ଆପଣ ବିଲରୁ କିଛି ଅମଳ କରିପାରିବେ। ଏଇଟା କେତେବେଳେ ହବ, ଆପଣ ଯେତେବେଳେ ବିଲରେ ପଶିବା ସମ୍ଭବ ନହବ, ଆଖୁ 10 ଫୁଟ ହେଇଯାଇଥିବ ସେତେବେଳେ ଆପଣ ବିଲରେ ଆଉ ଗୋଡ଼ ପକେଇ ପଶିପାରୁନଥିବେ, ସେହି ଅବସ୍ଥାରେ ହେବ। ବାହାରୁ ଦେଖିବା ଗୋଟେ ବୁଦା ଆମର ଶୁଖି ଯାଉଛି, ଆମେ ସେ ବୁଦା ପାଖକୁ ଯିବା, ତାପରେ ଆମେ ଦେଖିବା ସେ ଭିତରଟା ନାଲି ପଡ଼ିଛି କି ନାହିଁ, ଚିରିକି ଦେଖିବା, ତାହେଲେ ବୁଦାଟା ଆକ ଧରି ଆସିବା। ବୁଦାଟା ଏକ ଫାଉଡ଼ା ସାହାଯ୍ୟରେ ଉପାଡ଼ିକି ଧରିକି ବାହାରକୁ ଆସିବା, କଞ୍ଚା ଗୋବର ଦେଇଦେବା, ନହେଲେ 22-3.5 ଗ୍ରାମ ଗୋଟେ ଲିଟର ପାଣିରେ ମିଶେଇକି ସେଇ ମାଟିଟାକୁ ଆମେ ସ୍ପ୍ରେ କରିଦେବା, ଆଉ ବିଲକୁ ଶୁଖା ରଖିବା। ରଖିଲେ ନହେଲେ ପ୍ରଥମ ଉପର ବିଲରୁ ତଳ ବିଲକୁ ଯଦି ପାଣି ବୋହି ଯାଉଥିବ, ସେ ଉପର ବିଲର ଯୋଉ ଜୀବାଣୁ ସବୁ ନାଲିଶଳା ଜୀବାଣୁ ତଳ ବିଲକୁ ଯିବେ। ଆଉ ଗୋଟେ ରୋଗ ହେଲା ଝାଉଁଳା ରୋଗ। ଝାଉଁଳା ନାଲିଶଳା ଭିତରେ କିଛି ଡିଫରେନ୍ସ ନାହିଁ, ନାଲିଶଳାରେ ଭିତରଟା ନାଲି ରହିବ, ଝାଉଁଳାରେ ଭିତରଟା ଧଳା ରହିବ, ନହେଲେ ଆଖୁ ପତ୍ର ଶୁଖିଯିବ, ଗଛ ଶୁଖିଯିବ। ତା ପାଇଁ ବି ଆମେ ଯଦି ବିହନ ବିଶୋଧନ କରିଥିବା ତାର ପରବର୍ତ୍ତୀ ଅବସ୍ଥାରେ ସେ ରୋଗ ଦେଖାଦେବ ନାହିଁ।
1: ଏଇ ତ ଗଲା ରୋଗ ସମ୍ପର୍କରେ, ଆହୁରି ଗୋଟିଏ ମୁଖ୍ୟ ଜିନିଷ ହେଉଛି ପୋକ। ତେଣୁ ଆଖୁ ଫସଲରେ କୋଉ କୋଉ ପୋକ ସବୁ ଲାଗିଥାଏ, ଆଉ ତାକୁ ଆମେ ନିରାକରଣ କିଭଳି ଭାବରେ କରିବା?
0: ଯୋଉ ଏବେ ବର୍ତ୍ତମାନ ଅବସ୍ଥାରେ ଯୋଉ ଆଖୁ ଅଛି ଆମର 3-4 ମାସ ଭିତରେ ହେଇଥିବ, ଆଖୁ ବିଲ ଯଦି ଶୁଖିଲା ରହିବ, ଗୋଟେ ହେଉଛି ଆପଣ ସହଳ କାଣ୍ଡବିନ୍ଧା ପୋକ, ଆର୍ଲି ସୁଟ୍ ବର କହନ୍ତି ସହଳ କାଣ୍ଡବିନ୍ଧା ପୋକ, ଆଉ ଗୋଟେ ଆଖୁ ଯେତେବେଳେ ବଡ଼ ହେଇଯିବ ଆର ପରବର୍ତ୍ତୀ ଜୁଲାଇ ବେଳକୁ ଯେତେବେଳେ ଆଖୁ ପୋକ ବାହାରି ଆସିଥିବ, ପୋକ ବିନ୍ଧା ପୋକ ଗୋଟେ, ଆଉ ଗୋଟେ ହେଉଛି ଅଗବିନ୍ଧା ପୋକ। ଏ 3ଟା ବିନ୍ଧା ପୋକ, ଗୋଟେ ହେଲା ସହଳ କାଣ୍ଡବିନ୍ଧା ପୋକ, ଏବେ ଯଦି ବିଲ ଶୁଖିଲା ରହିବ ତାହେଲେ ଆମର ମଝି ପତ୍ରଟା ଶୁଖିଯିବ, ଯେମିତି ଧାନର ସିସାଟା ଶୁଖିଯାଏ, କେଣ୍ଡାଟା ଶୁଖିଯାଏ ପୋକ କାଟି ଦେଇଥିଲେ ପରେ, ସେମିତି ଆର ପୋକଟା ଗଛ କାଣ୍ଡ ଭିତରେ ରହିଥିବ, ଯୋଉ ଅଗିଲା ଯୋଉ ପତ୍ରଟା ବଢୁଥିବ ମଝି ପତ୍ରଟାକୁ କାଟିଦେବ ଏବଂ ମଝି ପତ୍ରଟା ଶୁଖିଯିବ। ଯଦି ଆମେ ଯିବା ବିଲ ଭିତରକୁ କାହିଁକି ପତ୍ରଟା ଶୁଖିଛି ତାକୁ ଯଦି ଭିଡ଼ି ଆଣିବା, ସେ ଆରାମସେ ବାହାରକି ବାହାରି ଆସିବ। ଆଉ ତାର ଯଦି ତଳକୁ ଆମେ ଟିକେ ଦେଖିବା, ଦେଖିବା 2ଟି କଣା ହେଇଥିବ ଯେଉଁଥିରେ ପୋକ ପଶିକି ରହିଥିବ, ଏଇଟା ହେଲା ସହଳ କାଣ୍ଡ ବିନ୍ଧା ପୋକ। ଆଉ ପୋକ ବିନ୍ଧା ପୋକ ଆଖୁ ଯେତେବେଳେ ବଢି ଯାଇଥିବ, ବଡ଼ ହେଇଯାଇଥିବ, ସେଥିରେ ଆଖୁ ପଗେରେ କଣା କରିକି ଗୋଟେ ପୋକ ପଶିବ, ସେଇ ପୋକ ଯୋଉଠି କଣା କରିବ ସେଟା ବହୁତ ହାର୍ଡ ହେଇଯିବ, ଆପଣ ପେଡ଼େଇବାକୁ ବି କଷ୍ଟ ହବ, ଚୋବେଇକି ଖାଇବାକୁ ବି କଷ୍ଟ ହବ। ଆଉ ଗୋଟେ ହେଲା ଅଗବିନ୍ଧା ପୋକ। ଅଗବିନ୍ଧା ଛିଣ୍ଡା ପୋକ ଆଖୁ ବଢି ସାରିଲା ପରେ ଯୋଉ ଏଇଟା 8-9 ମାସ ବେଳକୁ ଆସିବ, ଉପର ଅଗ ପତ୍ରଟାକୁ ସେ କାଟିଦେବ, ଅଗ ଗଣ୍ଠିଟାକୁ କାଟିଦେବ, କଣା କରିକି ପଶିବ। ଷହଳ କାଣ୍ଡ ବିନ୍ଧା ପୋକ ପାଇଁ ଆମେ ସାଧାରଣତଃ ଗୋଟେ ଟ୍ରାକୋ କାର୍ଡ ମିଳୁଛି, ସେଥିରେ ପୋକ ସବୁ ମିଳୁଥିବ। ଟ୍ରାକୋ କାର୍ଡ ମିଳେ, ସେ କାର୍ଡରେ ଆମର ଏଇଟା ବାୟୋଲୋଜିକାଲ କଣ୍ଟ୍ରୋଲ ଆମେ କହୁଛେ, ସେଥିରେ ଗୋଟିଏ ଅଣ୍ଡା ଥିବ, ସେ ଅଣ୍ଡାରୁ ଯୋଉ ପୋକ

0: ଧରିବେ ସେ ପୋକକୁ ଖୋଜି ଖୋଜି ନଷ୍ଟ କରିବ ସେ। ତେଣୁକରି ଏଇ ଷ୍ଟ୍ରାଇକୋ କାର୍ଡ ସାତ ଦିନ ଅନ୍ତରରେ ଆମେ ଗୋଟିଏ କାର୍ଡକୁ ଦଶ ଭାଗ ହେଇଥିବ ସେଟା ତାକୁ ପତ୍ର ତଳେ ଉପରଓଳା ଯାଇକି ବିଲ ଭିତରେ ପତ୍ର ତଳେ ତାକୁ ଚିରିକି ଯୋଉ ଅଣ୍ଡାରିକ ଥିବ ସେ ଆଉ ଚିରିକି ତା ଭିତରେ ଷ୍ଟାପ୍ଲିଂ କରିଦେବା ଯଦି ପତ୍ର ତଳେ ସେଇଥିରୁ ଯୋଉ ଅଣ୍ଡାରୁ ଛୁଆ ଫୁଟିକି ପୋକ ବାହାରିକି ଯୋଉ ସରଳ କାଣ୍ଡବିନ୍ଧା ପୋକ ଯୋଉ ଗଛ ଭିତରେ ଯୋଉଠି ଥିବ ଅଣ୍ଡା ଦେଇଥିବ ତାକୁ ସେ ଖାଇକି ନଷ୍ଟ କରିବେ। ଯଦି ସରଳ କାଣ୍ଡବିନ୍ଧା ପୋକ ଏଥିରେ ଆମେ କଣ୍ଟ୍ରୋଲ ନ କରିପାରୁଛେ କି ପାଖରେ ଆମର ସୁବିଧା ନାହିଁ ଆମେ ଟ୍ରାଇକୋ କାର୍ଡ ଯୋଉ ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୀଟତତ୍ତ୍ୱ ବିଭାଗରେ ମିଳୁଛି ସରକାରଙ୍କର ଯୋଉ କୃଷି ବିଭାଗ ଅଛି ଉପନିର୍ଦ୍ଦେଶକ ସିଡିଓ ଯୋଉ ଅଛନ୍ତି ବା ଡିଓ ଯୋଉ ଅଛନ୍ତି ତାଙ୍କ ଅଫିସରେ ଉପଲବ୍ଧ। ଯଦି ଆମର ସୁବିଧା ନାହିଁ ଆଣିବା ପାଇଁ ନହେଲେ ଆମେ ତାକୁ କେମିକାଲ ଉପାୟରେ ବି ଆମେ ସ୍ପ୍ରେ କରିକି ଆମର କ୍ଲୋରୋପାରିପସ୍ ଗୋଟେ ଔଷଧ ତାକୁ ଯଦି ଆମେ 3 ମିଲିଲିଟର 1 ଲିଟର ପାଣିରେ ମିଶେଇକି ଯଦି ସବୁ ସ୍ପ୍ରେ କରିବା ତାହେଲେ ସେ ସରଳ କାଣ୍ଡବିନ୍ଧା ପୋକକୁ ଆମେ ଦମନ କରିବା। ଏଇ ଯୋଉ ପୋକବିନ୍ଧା ପୋକ ବି ସେଇ ଆମେ ଟ୍ରାଇକୋ କାର୍ଡ ବ୍ୟବହାର କରିବା। ଗୋଟେ ଏକରକୁ ଆମେ ପାଖାପାଖି 5ଟି କାର୍ଡକୁ କାଟିକି ପତ୍ର ତଳେ ଲଗେଇଲେ ସେ ପୋକକୁ ସେ ଦମନ କରିବା। ଏଇ ସରଳ କାଣ୍ଡବିନ୍ଧା ପୋକ ଅଗବିନ୍ଧା ପୋକ ଏବଂ ପୋକବିନ୍ଧା ପୋକ ଏଇ 3ଟି ପ୍ରକାର ପ୍ରାୟ ମୁଖ୍ୟ ପୋକ ଆମ ଆଖୁରେ ଆମ ଓଡ଼ିଶାରେ ଦେଖାଯାଏ।
1: ଯାହା ହଉ ସାର୍, ଆମେ ତ ବହୁତ ସୁନ୍ଦର ଭାବରେ ଆଲୋଚନା କଲେ ଯେ ଆଖୁ ଫସଲର ପରବର୍ତ୍ତୀ ଯତ୍ନ ଆମେ କିଭଳି ଭାବରେ ନବା। ତେବେ ସାର୍, ଆପଣ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଆଉ କଣ କହିବେ?
0: ମୁଖ୍ୟତଃ ଆମେ ଯୋଉ ଲଗଉଛେ ଆମର ଯେତେବେଳେ ବର୍ଷା ଦିନ ଆସିବ ନିଶ୍ଚିତ ଚାଷୀ ଭାଇମାନେ ଆଖୁ ବୁଦାରାକୁ ଭେଳା ବାନ୍ଧିବେ। ନହେଲେ ଆମର ଯେମିତି କୋଷ୍ଟାଲ ଏରିଆ ଆମର ଭାଦ୍ରବ ଆଶ୍ୱିନ କାର୍ତ୍ତିକ ଏ ମାସରେ ଆମର ଦେଖିବା ଅଦିନିଆ ବର୍ଷା ସହିତ ପବନ ହବ। ଯଦି ଆମେ ଭଲରେ ଭେଳା ନ ବାନ୍ଧିଥିବା ପ୍ରତି ବୁଦା ଗଛକୁ ପ୍ରତି ବୁଦାରେ ଯୋଉ 7-8ଟି ଗଛ ଥିବ ତାକୁ ସେଇ ଆଖୁ ପତ୍ର ସାହାଯ୍ୟରେ ଓଦା ଶୁଖିଲା ପତ୍ର ହଉ କି କଞ୍ଚା ପତ୍ର ସାହାଯ୍ୟରେ ଆମେ ଯଦି ବାନ୍ଧିଦେବା ତାହେଲେ ସେ ପବନରେ ଆଉ ପଡ଼ିବନି। ଚାଷୀ ଭାଇଙ୍କି ଏଇଟା ଗୋଟେ ଅନୁରୋଧ ଯେ ନିଶ୍ଚିତ ଭେଳା ବନ୍ଧା କରିବେ। ଆଉ ଗୋଟେ ହେଲା, ଆମର ଚାଷୀ ଭାଇ ସାଧାରଣତଃ ଲଗାଲଗି କରିକି ଲଗାନ୍ତି 2 ଫୁଟରୁ 2.5 ଫୁଟ ଭିତରେ ଲଗାନ୍ତି। ଆପଣ ନିଶ୍ଚିତ 3 ଫୁଟ ବ୍ୟବଧାନରେ ଆଖୁ ଲଗେଇବେ। ଲଖେଇଲେ ଆମେ ଯୋଉ କହୁଛେ ଆଖୁ ଗୋଟେ ହେକ୍ଟରକୁ 120 ଟନ୍ ବା 100 ଟନ୍ ଦେବ ସେଇଟା ନିଶ୍ଚିତ ଆମେ ପାଇପାରିବା। ଆଉ ଗୋଟେ ହେଲା ଉନ୍ନତ କିସମ ବିହନ, ଯୋଉ ସବୁ ଉନ୍ନତ କିସମ ବିହନ ଆମ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଆଖୁ ଗବେଷଣା କେନ୍ଦ୍ରରୁ ଉଦ୍ଭାବିତ ହୋଇଥିବା ଆଖୁ ବିହନ ଗୁଡ଼ିକ ବ୍ୟବହାର କରନ୍ତୁ, ଯୋଉଟାକି ନାଲି ସଳା ସହନ ଶକ୍ତି ଅଛି, ଝାଉଁଳା ରୋଗର ସହନ ଶକ୍ତି ଅଛି। ସରଳ କିସମରେ ଆମ କେନ୍ଦ୍ରରୁ ଉଦ୍ଭାବିତ ହୋଇଥିବା ସବିତା ଗୋଟେ କିସମ ଯୋଉଟାକି 10 ମାସ ଭିତରେ ଅମଳ ହବ, 16.5 ତାର ସରକାରାଂଶ ଅଛି, ଗୋଟେ ହେକ୍ଟରକୁ ପାଖାପାଖି 125 ଟନ୍ ଆଦାୟ ଦେବ। ସେମିତି ସବିତା ଆଉ ଯଦି ବିଳମ୍ବ କିସମ ଦେଖିବା ବା ମଧ୍ୟମ କିସମ ଦେଖିବା ଯୋଉଟା 12 ମାସ ଭିତରେ ଅମଳ ହବ, ରଘୁନାଥ ଗୋଟେ କିସମ ଯୋଉଟାକି 17.5 ସରକାରାଂଶ ଅଛି, ଗୋଟେ ହେକ୍ଟରକୁ 130 ଟନ୍ ପାଖାପାଖି ଆଦାୟ ଦେବ ଏବଂ ତାର ନାଲି ଶଳା ସହନ ଶକ୍ତି ଅଛି। ଯେତେ ବର୍ଷା ଠିଆ ପାଣି ଯଦି ଆମର ଯୋଉ ଚାଷୀ ଭାଇମାନେ ଉପକୂଳବର୍ତ୍ତୀ ଅଞ୍ଚଳରେ ଆମେ କରୁଛେ ଆଖୁ ତାହେଲେ ଆମର ନିଶ୍ଚିତ ଦେଖିବେ ବିଲରେ ଠିଆ ପାଣି ଜମି ରହିବ। ଠିଆ ପାଣି ଜମି ରହିଲେ ନିଶ୍ଚିତ ଆମର ନାଲି ଶଳା ହବ। ତେଣୁକରି ଏଇ ଉନ୍ନତ କିସମ ଆଉ ଗୋଟେ ନିକଟ କଳିଙ୍ଗ ଆଖୁ 346 ଗୋଟେ କିସମ ବାହାର କରିଛୁ, ସରଳ କିସମଟି, ସେଇଠି ବି ଆପଣ 125 ଟନ୍ ଗୋଟେ ହେକ୍ଟରକୁ ଦେବ, ସରକାରାଂଶ 18% ଅଛି। ଏଇ ଉନ୍ନତ କିସମ ବିହନ ଯୋଉ ଚିରାଚରିତ ପ୍ରଥାରେ ଯୋଉ ଆପଣ ଆଖୁ ଚାଷ କରୁଛନ୍ତି ସେଇଟା ନ କରିକି ସାର ପ୍ରୟୋଗ କରିବେ, ବିଧିବଦ୍ଧ ଭାବରେ ଜଳ ପରିଚାଳନା କରିବେ, ଉନ୍ନତ କିସମ ବିହନ ଯୋଉ ସବୁ ଆମର ଆଖୁ ଗବେଷଣା କେନ୍ଦ୍ରରୁ ଉଦ୍ଭାବନ ହେଇଛି ତାକୁ ଲଗେଇଲେ ଚାଷୀ ଭାଇମାନେ ନିଶ୍ଚିତ ଉପକୃତ ହୋଇପାରିବେ।
1: ଯାହା ହଉ ସାର୍, ଆପଣ ଆମ କୋଠଘରକୁ ଆସିଲେ, ଚାଷୀ ଭାଇ ଭଉଣୀ ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଇଲେ, ସେଥିପାଇଁ ଆପଣଙ୍କୁ ଆମ କୋଠଘର ତରଫରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।
2: ବୁଝିଲେ ସୁଧା?
1: ହଁ,
2: ଆମର ବିଶେଷଜ୍ଞ ସବୁ କଥା ଏ ଆଖୁ ଚାଷ ସମ୍ପର୍କରେ ବୁଝେଇ କହିଛନ୍ତି। ଯେଉଁମାନେ ଆଖୁ ଚାଷ କରୁଛନ୍ତି ସେମାନେ ତ ଉପକୃତ ହେବେ, ଯେଉଁମାନେ କରିବାକୁ ମନ ଭିତରେ ରଖିଛନ୍ତି ସେମାନେ ମଧ୍ୟ ଆଖୁ ଚାଷ କରି ଆଗେଇ ଯାଆନ୍ତୁ।
1: ତେବେ ଆମେ ବିଶେଷଜ୍ଞ ମହାଶୟଙ୍କୁ ଧନ୍ୟବାଦ ଦେଇ ଏ ବିଜ୍ଞାପନ ନବା।
2: ହଉ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଆମ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ କୃଷି ହାଲଚାଲ। ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ ଏବଂ ଉପସ୍ଥାପନା କରିଥିଲେ ସ୍ୱୟଂ ସୁଧା ଦାସ ଏବଂ ପ୍ରକାଶ କୁମାର ରଥ। ଶୁଣିଲେ କୃଷି ହାଲଚାଲ।

ଶ୍ରୋତା ବନ୍ଧୁ, ଏବେ ଶୁଣୁଛନ୍ତି ଗର୍ବ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ସୁଖୀନ୍ଦର ସିଂ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତରେ ସଜିଛନ୍ତି ସାଜିଦ୍ ୱାଜିଦ୍ ଏବଂ ଗୀତ ରଚନା କରିଛନ୍ତି ଜଲିସ୍ ଶେରୱାନୀ।

ଶ୍ରୋତାବନ୍ଧୁ ଶୁଣୁଥିଲେ ଗର୍ଭ କଥାଚିତ୍ରରୁ, କଣ୍ଠଦାନ କରିଥିଲେ ସୁଖବିନ୍ଦର ସିଂ। ଏବେ ଶୁଣନ୍ତୁ ସୋନୁ ନିଗମ ଏବଂ ଅଲକା ୟାଗ୍ନିକଙ୍କ ଯୁଗଳ କଣ୍ଠରୁ। କଥାଚିତ୍ର ରହିଛି ବର୍ଡର।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣୁଥିଲେ ଥ୍ରୀ ଇଡିଅଟ୍ସ କଥାଚିତ୍ରରୁ। ଶେଷ ହେଲା ଏଠି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ

0: हेलो।
1: हाँ जी नमस्ते,
0: नमस्कार
1: मुँ नरेन्द्र कुमार साहू अरकपना आठगड़ कटक जिलार को हो
0: नरेन्द्र बाबू, केमिति अछंती?
1: भल अच्छे।
0: ଆଠଗଡ଼ରୁ ଆପଣ ଏତେ ବାଟରୁ ଫୋନ୍ କରିଛନ୍ତି। ଆପଣ ତ ଆଗରୁ ମଧ୍ୟ ଆମର କାର୍ଯ୍ୟକ୍ରମରେ ଭାଗ ନିଅନ୍ତି, ଆଜି ମଧ୍ୟ ଫୋନ୍ କରିଛନ୍ତି। ଆପଣଙ୍କର ଗୋଟେ ଟେଲର ଦୋକାନ ଅଛି, ଏବେ ଦୋକାନରେ କାମ କେମିତି ଚାଲିଛି?
1: ଆଚ୍ଛା,
0: ପୂଜା ସିଜିନ୍ରେ ଟିକେ ଅଧିକା ରହୁଥିବ। ଆଠଗଡ଼ରେ ବର୍ତ୍ତମାନ ସେ ପରିବେଶ କେମିତି ରହିଛି, ଖରା ବର୍ଷା କ'ଣ ହେଉଛି?
1: ବର୍ଷା ତ ଆଜି ହେଇନଥିଲା, କାଲି ହେଇଛି ବର୍ଷା, କାଲି ଚାରିଆଡେ କାଲି ଘଣ୍ଟାଟେ ବର୍ଷା ହେଇଛି କାଲି।
0: ଆଚ୍ଛା, ଟିକେ ଥଣ୍ଡା ଲାଗୁଛି?
1: ହଁ ଥଣ୍ଡା ଲାଗିଛି,
0: ଏମିତି ଖରା ବର୍ଷା ଶୀତ, ଏଇ ତ ପ୍ରକୃତିର ନିୟମ। କିନ୍ତୁ ଦିନକୁ ଦିନ ତାପମାତ୍ରା ବଢି ଚାଲିଛି।
1: ବଢି ଚାଲିଛି, ଗଛ ପତ୍ର ସବୁ କାଟିକୁଟି ସାଇଲେଣି।
0: ତାହେଲେ କଣ କରିବା ଦରକାର?
1: ଗଛ ଲଗେଇବା କଥା, ଗଛ ବି ବିଶେଷ ଲୋକ ଲଗାଉନାହାନ୍ତି, ସବୁ ବିଲ ବାଡି ଗୁଡା ସବୁ ଘରଦ୍ୱାର ସବୁ କରିଦେଲେଣି, ଜନସଂଖ୍ୟା ବୃଦ୍ଧି ପାଉଛି।
0: ଆପଣଙ୍କ ଅଞ୍ଚଳରେ ଆମର ଯୋଉ ମହିଳା ସଂଗଠନ, ଯୁବକ ସଂଗଠନ ଅଛି, ସେମାନେ କିଛି ମିଶିକି ଗଛ ଲଗାଉଛନ୍ତି?
1: ଗଛ କିଛି କିଛି ଲଗାଉଛନ୍ତି, ନିଜେ ଜାଗା ଥିଲେ ଲଗେଇ ଦଉଛନ୍ତି, ଆଉ ଜଙ୍ଗଲ ପାଖାପାଖି ସବୁ ଲଗାଉଛନ୍ତି, ଜଙ୍ଗଲ ଯୋଉ ଫରେଷ୍ଟ ଡିପାର୍ଟମେଣ୍ଟ ଲଗାଉଛି।
0: ତାହେଲେ ଗଛ ଲଗା କାର୍ଯ୍ୟକ୍ରମ ଚାଲିଛି। ଆପଣଙ୍କର କିଛି ବାଡି ରହିଛି, ଗଛ ଅଛି?
1: ଗଛ କିଛି ଅଳ୍ପ ଅଛି। ଗଛ
0: କଣ ସବୁ ଗଛ ଅଛି ଆପଣଙ୍କ ବାଡିରେ?
1: ନଡ଼ିଆ ଗଛ ଅଛି, ଶାଗୁଆନ ଗଛ ଅଛି, କିଛି କିଛି ଚାକୁଣ୍ଡା ଗଛ ହେରିକା ସବୁ ଅଛି।
0: ଆମ୍ବ ପଣସ ପିଜୁଳି ଏସବୁ ନାହିଁ?
1: ଆମ୍ବ ଅଳ୍ପ ଅଛି, ପଣସ ନାହିଁ।
0: ଆଚ୍ଛା, ଯାହା ହଉ, କିଛି ଗଛ ଆପଣ ରଖିଛନ୍ତି ବାଡ଼ିରେ। ସେମିତି ସମସ୍ତେ ନିଜ ବାଡ଼ିରେ କିଛି କିଛି ଗଛ ଲଗେଇବା ଦରକାର। ବିଭିନ୍ନ ଯୋଉ ସ୍ଥାନ ରହିଛି, ସେ ଗାଁ ହଉ ସହର ହଉ, ଯୋଉଠି ଆମେ ଗଛ ଲଗେଇବା ପାଇଁ କିଛି ମାଟି ରହିଛି, ସେଠି ଆମେ ଗଛ ଲଗେଇ ଚାଲିବା। ତାହେଲେ କଣ ହବ?
1: ପରିବେଶ ଭଲ ରହିବ।
0: ପରିବେଶ ଭଲ ରହିଲେ
1: ଠିକ ସେ ଆମେ ଅମ୍ଳଜାନ ପାଇପାରିବା, ବର୍ଷା ଠିକ ସେ ହବ, ଆଉ ବେଶୀ ଗରମ ହବ ନାହିଁ।
0: ହଁ, ତାପମାତ୍ରା ବା ଗରମ ଏତେ ଅନୁଭୂତ ହବ ନାହିଁ। ଯେଉଁଭଳି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଏ ଜୀବଜଗତ ହନ୍ତସନ୍ତ ହେଉଛନ୍ତି, ସେସବୁ ହବନି। ଆଉ ଠିକ ଅଛି ନରେନ୍ଦ୍ର ବାବୁ, ଆପଣଙ୍କର ଯୋଉ ସିଲେଇ କାମ ସେ ଭଲ ଭାବରେ ଚାଲୁ, ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଏମିତି ଶୁଣୁଥାନ୍ତୁ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଆପଣଙ୍କ ପସନ୍ଦରେ ଗୋଟେ ଗୀତ ବଜାଇ

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

0: ରେକର୍ଡିଂ ଯୋଗେ ଗୃହୀତ କେନ୍ଦ୍ର ସରକାରଙ୍କର 12 ବର୍ଷ ପୂର୍ତ୍ତି ଅବସରରେ ଶୁଣନ୍ତୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।
1: ये

ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଶ୍ରୋତାବନ୍ଧୁ ଶୁଣୁଥିଲେ ବୁଲବୁଲ ମୋଦିଙ୍କ କଣ୍ଠରୁ ଶ୍ରୀଜଗନ୍ନାଥଙ୍କ ଭଜନ। ଏଥର ଶୁଣନ୍ତୁ ଗୀତିକାର ରାମପ୍ରସାଦ କାନୁନଗୋଙ୍କ ହୃଦୟସ୍ପର୍ଶୀ ରଚନାକୁ କଣ୍ଠରେ ତୋଳି ଧରିଛନ୍ତି କଣ୍ଠଶିଳ୍ପୀ ଗୁରୁଦତ୍ତ।

ଶ୍ରୋତାବନ୍ଧୁ ଶୁଣୁଥିଲେ ସାଧନା ସର୍ଗମଙ୍କ କଣ୍ଠରୁ ଭକ୍ତି ଗୀତଟିଏ। ଶ୍ରୀଜଗନ୍ନାଥଙ୍କ ଭଜନ ଶୁଣନ୍ତୁ। କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀଙ୍କ କଣ୍ଠରୁ, ସଙ୍ଗୀତରେ ସଜିଛନ୍ତି ଶରତ ନାୟକ ଏବଂ ଗୀତ ରଚନା କରିଛନ୍ତି ଗୀତିକାର ଶ୍ରୀହର୍ଷକର।